ଆକାଶବାଣୀ ବଲାଙ୍ଗୀର ସମୟ ବର୍ତ୍ତମାନ ସକାଳ 5:56:40 ଆଜି ମଙ୍ଗଳବାର 1948 ଆଷାଢ଼ ମାସର ନବମ ଦିନ 2026 ଜୁନ 30 ଶ୍ରୋତାବନ୍ଧୁମାନଙ୍କୁ ଅଭିବାଦନ ଜଣାଇ ଆରମ୍ଭ କରୁଛୁ ଆଜିର କାର୍ଯ୍ୟକ୍ରମ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି ଏଫ୍ଏମ୍ ବ୍ୟାଣ୍ଡ 101.9 MHz ଯୋଗେ ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ ଓ www.prasarbharati.gov.in ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ମାଙ୍ଗଳିକ

ଏଥର ସମବେତ କଣ୍ଠରେ ଶିଳ୍ପୀମାନେ ହେଲେ ଫକୀରମୋହନ ପଟ୍ଟନାୟକ, ସୁରେନ୍ଦ୍ର କୁମାର ମିଶ୍ର ଏବଂ ବୈଷ୍ଣବଚରଣ ପାଢ଼ୀ। ଗୀତିକାର ଲୋକଜନନୀ ପଣ୍ଡା।

ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା ଶେଷ ହେଲା। ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଆଜିର ଭାବନା। ଉପସ୍ଥାପନା ଲକ୍ଷ୍ମଣ କୁମାର ପଣ୍ଡା।

ପ୍ରଣାମ ଶ୍ରୋତା ବନ୍ଧୁ, ଗତଥର ଆମେ ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଲୋଚନା କରିଥିଲେ। ଆଜି ଆସନ୍ତୁ ଏହାର ପରବର୍ତ୍ତୀ ଭାଗର ଆଲୋଚନା କରିବା। ଈଶ୍ୱର ବିଶ୍ୱାସୀ ତାଙ୍କର କର୍ମଫଳ ବିଧାନ ଉପରେ ମଧ୍ୟ ବିଶ୍ୱାସ କରନ୍ତି, ତେଣୁ ସେମାନେ କ୍ରିୟାର ପ୍ରତିକ୍ରିୟା ଉତ୍ପନ୍ନ ହେବାରେ ବିଳମ୍ବ ହେଲେ ମଧ୍ୟ ବିଚଳିତ ହୋଇନଥାନ୍ତି। ସତ୍ମାର୍ଗରେ ଥାଇ ଯେଉଁମାନେ ଈଶ୍ୱର ତାଙ୍କ ସହିତ ଅଛନ୍ତି ବୋଲି ବିଶ୍ୱାସ କରନ୍ତି, ସେମାନେ କୌଣସି ଅନିଷ୍ଟ ବିଷୟରେ ଚିନ୍ତା କରିନଥାନ୍ତି, ବିରୋଧ ହେଲେ ଭୟଭୀତ ହୋଇନଥାନ୍ତି, କିମ୍ବା ଏକାକୀ ହେବା କଥା ଚିନ୍ତା କରି ହତାଶ ହୁଅନ୍ତି ନାହିଁ। ଈଶ୍ୱର ଭକ୍ତମାନେ ପ୍ରକୃତ ଅର୍ଥରେ ବଳିଷ୍ଠ ହୋଇଥାନ୍ତି। ଭକ୍ତମାନେ ଯାଚନା ବା କାମନା କରିନଥାନ୍ତି, ସେମାନେ ନିଜର କ୍ଷୁଦ୍ରତାକୁ ମହାନତା ସହିତ ଯୋଡ଼ିଦେଇ ତତ୍ସମ ହୋଇଯାଆନ୍ତି। ସ୍ତବନ ଉପଚାର ବଦଳରେ ଅସୀମ ମନୋକାମନା ପୂରଣ କରିବା କଥା ପ୍ରପଞ୍ଚକମାନେ ଚିନ୍ତା କରିଥାନ୍ତି, ଭକ୍ତଜନମାନେ ଏପରି ଚିନ୍ତା କରିନଥାନ୍ତି। ଆସ୍ତିକତାର ଅର୍ଥ ହେଉଛି ଈଶ୍ୱରଙ୍କ ନିୟମ ଅନୁଶାସନ ପ୍ରତି ଦୃଢ଼ ବିଶ୍ୱାସ ରଖିବା। ସେମାନେ ଜାଣନ୍ତି ଯେ କର୍ମ ପରିପକ୍ୱ ହେଲେ ପାରିତୋଷିକ ମିଳେ, ଏଥିପାଇଁ ଅବଶ୍ୟ ସମୟ ଲାଗିପାରେ, କିନ୍ତୁ ସେଥିପାଇଁ ଧୈର୍ଯ୍ୟ ହରାଇବାର ଆବଶ୍ୟକତା ନାହିଁ। ସେମାନେ ଜାଣନ୍ତି ଯେ ପ୍ରତ୍ୟେକ କ୍ରିୟା ଫେରିଆସି ନିଜ ଉପରେ ପ୍ରତିକ୍ରିୟା ସୃଷ୍ଟି କରେ। କୁକର୍ମରେ ଲିପ୍ତ ଥିବା ବ୍ୟକ୍ତି ଏହି ତଥ୍ୟକୁ ଭୁଲିଯାଇ ତତ୍କାଳିକ ସୁଖଭୋଗ କରିବାରେ ବ୍ୟସ୍ତ ରହେ। ସମୟାନୁସାରେ ଯେତେବେଳେ ତାହା ରୋଗ ଶୋକ ପତନ ରୂପେ ଫଳ ଦେଖାଇଥାଏ, ସେତେବେଳେ ସେ ପ୍ରତିକ୍ରିୟାର ସିଦ୍ଧାନ୍ତ ଜାଣିପାରେ। ସତ୍ମାର୍ଗରେ ଚାଲୁଥିବା ବ୍ୟକ୍ତି ମନରେ ଦୃଢ଼ ବିଶ୍ୱାସ ଥାଏ ଯେ ହୁଏତ ବର୍ତ୍ତମାନ ସେ କ୍ଷତିର ସମ୍ମୁଖୀନ ହେଉଛି, କିନ୍ତୁ ପରେ ଯେବେ ଏହାର ପରିଣାମ ଆସିବ ତାହା ସୁଖଦ ହେବ। ଗୋଟେ ପିଲା ଜଙ୍ଗଲକୁ ଯାଇଥିଲା, ଚତୁର୍ଦ୍ଦିଗରେ ନିରବତା। ସେହି ଜଙ୍ଗଲରେ କେବଳ ପବନ ଓ ଗଛ ହଲୁଥିବାର ଶବ୍ଦ ଶୁଣାଯାଉଥିଲା। ସେ ପିଲାଟି ଭୟରେ ଚିତ୍କାର କଲା, ଭୂତ। ତାହାର ଚିତ୍କାର ପାହାଡ଼ରେ ବାଧା ଯାଇ ଫେରି ଆସିଲା, ତାକୁ ଶୁଣାଗଲା ଭୂତ। ସତରେ ଭୂତ ଅଛି ବୋଲି ପିଲାଟି ବିଶ୍ୱାସ କଲା। ଏବେ ସେ ହାତମୁଠା ଟାଣ କରି ପୁଣି ଚିତ୍କାର କଲା, ତୁ ମୋତେ ଖାଇବୁ। ପାହାଡ଼ରେ ବାଧା ପାଇ ତାହାର ସ୍ୱର ପୁଣି ଫେରି ଆସିଲା। ସେ ବୁଝିନେଲା ଯେ ଭୂତ ତାହାକୁ ସେହି ପ୍ରଶ୍ନ ପଚାରୁଛି, ତେଣୁ ସେ କହିଲା, ହଁ ମୁଁ ତୋତେ ଖାଇବି। ଏହି ସ୍ୱର ମଧ୍ୟ ବାଧା ପାଇ ତା ନିକଟକୁ ଫେରି ଆସିଲା, ତେଣୁ ସେ ଭୟରେ ନିଜ ଘରକୁ ଚାଲିଗଲା ଓ ତାହାର ମାଆକୁ ସବୁ କଥା କହିଲା। ମା ପ୍ରକୃତ କଥା ଜାଣିପାରିଲେ ଓ କହିଲେ, ପୁଅ, ତୁ ଆଉ ଥରେ ଜଙ୍ଗଲକୁ ଗଲେ ସେ ଭୂତକୁ କହିବୁ, ମୋ ପ୍ରିୟ ବନ୍ଧୁ, ମୁଁ ତୁମକୁ ଭଲ ପାଏ। ଏହାପରେ ପିଲାଟି ଯେତେବେଳେ ଜଙ୍ଗଲକୁ ଗଲା, ସେ ଚିତ୍କାର କଲା, ହେ ମୋର ପ୍ରିୟ ବନ୍ଧୁ। ପାହାଡ଼ ପାଖରୁ ସେହି ଧ୍ୱନିର ପ୍ରତିଧ୍ୱନି ଶୁଣାଇଦେଲା। ପିଲାଟି ବୁଝିଗଲା ଯେ ଏଥର ଭୂତ ତାହାକୁ ଭୟ ଦେଖାଉ ନାହିଁ। ସେ ପୁଣି କହିଲା, ମୁଁ ତୁମକୁ ଭଲ ପାଏ। ସେହି ଶବ୍ଦ ପାହାଡ଼ରେ ବାଧା ପାଇ ଫେରି ଆସିଲା, ତାହା ଶୁଣି ପିଲାଟି ଖୁସିରେ ନାଚି ଉଠିଲା। ଦୟା ହେଉ, ଦଣ୍ଡ ହେଉ, ବା ଅନ୍ୟ କୌଣସି ଅନୁଦାନ ହେଉ, ମନୁଷ୍ୟ ଈଶ୍ୱରଙ୍କ ଠାରୁ ଯାହା କିଛି ପାଏ ତାହା ମନୁଷ୍ୟର ପ୍ରାରବ୍ଧ ପ୍ରତିଫଳ। କୌରବଙ୍କ ରାଜସଭା ଚାଲିଥାଏ, ପାଣ୍ଡବମାନେ ଗୋଟିଏ କୋଣରେ ବସିଥାନ୍ତି। ଦୁର୍ଯ୍ୟୋଧନର ଆଜ୍ଞା ପାଇ ଦୁଃଶାସନ ଉଠିଲା ଓ ଦ୍ରୌପଦୀଙ୍କୁ ଟାଣି ଟାଣି ରାଜସଭାକୁ ଆଣିଲା।

0: ଦୁଷ୍ଟମାନଙ୍କ ଦ୍ୱାରା ଅବଳାର ମାନମହତ ଭ୍ରଷ୍ଟ ହେବାର ଥିଲା। ଦ୍ରୌପଦୀ ଏହି ଅପମାନ ଯୋଗୁଁ ଦୁଃଖୀ ହୋଇଗଲେ। ତାଙ୍କ ଆଗରେ ଦୁଷ୍ଟ ଦୁଃଶାସନ ଆସି ଠିଆ ହେଲା। ଦ୍ରୌପଦୀ ସେ ସଭାରେ ଉପସ୍ଥିତ ସମସ୍ତ ରାଜା ମହାରାଜା ଓ ପିତାମହଙ୍କୁ ତାଙ୍କୁ ରକ୍ଷା କରିବା ପାଇଁ ଡାକିଲେ। ମାତ୍ର ଦୁର୍ଯ୍ୟୋଧନର ଭୟରେ ଓ ତାହାର ଅନୁଗ୍ରହରେ ପ୍ରତିପାଳିତ ବ୍ୟକ୍ତିମାନେ କେମିତି ଉଠିବେ। ଦ୍ରୌପଦୀ ଭଗବାନଙ୍କୁ ଡାକିଲେ। ଅନ୍ତର୍ଯ୍ୟାମୀ ଘଟ ଘଟ ବାସି କୃଷ୍ଣ ଧାଇଁ ଆସିଲେ। ସେ ଦ୍ରୌପଦୀଙ୍କୁ ଦର୍ଶନ ଦେଲେ ଏବଂ ପଚାରିଲେ, ତୁମେ କେବେ କାହାକୁ ବସ୍ତ୍ର ଦେଇଥିବା ବିଷୟ ମନେ ପକାଅ। ଦ୍ରୌପଦୀ ଅତୀତର ଗୋଟିଏ ଘଟଣା ସ୍ମରଣ କଲେ। ସେ କହିଲେ, ଭଗବାନ, ମୁଁ ଥରେ ପାଣି ଆଣିବାକୁ ଯାଇଥିଲି। ସେଠାରେ ତପସ୍ୟା କରୁଥିବା ଜଣେ ଋଷିଙ୍କର କୌପୁନି ନଦୀ ଜଳରେ ଭାସିଗଲା। ମୁଁ ମୋ ଶାଢ଼ୀରୁ ଖଣ୍ଡେ ଚିରି ତାଙ୍କୁ ଦେଇଥିଲି। କୃଷ୍ଣ କହିଲେ, ଦ୍ରୌପଦୀ, ଏବେ ଚିନ୍ତା କର ନାହିଁ, ତୁମେ ରକ୍ଷା ପାଇବ। ତାପରେ ଦୁଃଶାସନ ଯେତେ ଶାଢ଼ୀ ଟାଣିଲା ତାହା ସେତେ ଲମ୍ବା ହୋଇଗଲା। ଦୁର୍ଯ୍ୟୋଧନ ଥକିଯାଇ ବସିଗଲା, କିନ୍ତୁ ଶାଢ଼ୀର ଶେଷ ଭାଗ ତା ହାତକୁ ଆସିପାରିଲା ନାହିଁ। ଦ୍ରୌପଦୀଙ୍କର ମାନ ଏମିତି ରକ୍ଷା ପାଇଲା। ଶ୍ରୋତାବନ୍ଧୁ, ପ୍ରଜ୍ଞାପୁରାଣର ପ୍ରଥମ ଭାଗର କିୟଦଂଶର ଆଜି ଆମେ ଆଲୋଚନା କଲେ। ପରବର୍ତ୍ତୀ ଅଧ୍ୟାୟରେ ଏହାର ପରବର୍ତ୍ତୀ ଅଂଶର ଆଲୋଚନା କରିବା। ନମସ୍କାର।
1: କାର୍ଯ୍ୟକ୍ରମ ଆଜିର ଭାବନା ଉପସ୍ଥାପନା କଲେ ଲକ୍ଷ୍ମଣ କୁମାର ପଣ୍ଡା। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 496 ଭାଗ। ସଙ୍ଗୀତ ରାଖଲ ଚନ୍ଦ୍ର ମହାନ୍ତି, ପ୍ରଯୋଜନା ସୁହାସ ମହାନ୍ତି ଓ ବର୍ଣ୍ଣନା ବସନ୍ତ ମହାନ୍ତି।

0: ଶ୍ରୀକୃଷ୍ଣ ବାନପ୍ରସ୍ଥାଶ୍ରମ ବର୍ଣ୍ଣନା ପ୍ରସଙ୍ଗରେ କହିଛନ୍ତି, ଯେବେ ବାନପ୍ରସ୍ଥି ବାର୍ଦ୍ଧକ୍ୟବଶତଃ ଆଶ୍ରମୋଚିତ ନିୟମ ପାଳିବାକୁ ଅସମର୍ଥ ହୁଅନ୍ତି, ତେବେ ଅନ୍ତଃକରଣରେ ଯଜ୍ଞାଦି ସମାରୋପଣ କରି ଅଗ୍ନିରେ ପ୍ରବେଶ କରିବେ। ଯଦି କାହାର ପୂର୍ବଭାଗ୍ୟବଶତଃ ଇହଲୋକ ପରଲୋକ ପ୍ରତି ପୂର୍ଣ୍ଣ ବୈରାଗ୍ୟ ଜାତ ହୁଏ, ସେ ବିଧିପୂର୍ବକ ଯଜ୍ଞାଦି ପରିତ୍ୟାଗ କରି ସନ୍ନ୍ୟାସ ଅବଲମ୍ବନ କରିପାରନ୍ତି। ସେ ଅନ୍ୟର ଦୁର୍ଭାଗ୍ୟ ସହ୍ୟ କରିବେ, କିନ୍ତୁ ଦୁର୍ଭାଗ୍ୟ ଦ୍ୱାରା କାହା ମନରେ ପୀଡ଼ା ଦେବେ ନାହିଁ। ବ୍ରହ୍ମଜ୍ଞାନ ନ ହେବା ପର୍ଯ୍ୟନ୍ତ ଗୁରୁଙ୍କୁ ସେ ବିଷ୍ଣୁ ପ୍ରାୟ ମଣିବେ ଏବଂ ତାଙ୍କରି ସେବା କରି ଭଗବାନଙ୍କୁ ଆଶ୍ରୟ ପୂର୍ବକ ଭବସିନ୍ଧୁ ଉତ୍ତୀର୍ଣ୍ଣ ହୋଇଯିବେ।
1: ଭଗବାନ ଉବାଚ, ଯଦି ସନ୍ନ୍ୟାସୀ ଯୁଗ ବଳେ ଷଡ଼ ଐରି ଇନ୍ଦ୍ରି ମେଳେ, ସଂସାର ନ ପାରଇ ଜିଣି ଗୁରୁ ବଚନ ନ ପ୍ରମାଣୀ, ବିଷୟ ନୁହେଁ ବୈରାଗ୍ୟ ପ୍ରଚଣ୍ଡ ଇନ୍ଦ୍ରି ଗଣ ବେଗ, ଅଶାନ୍ତି ଦେହ ବହେ ନିତ୍ୟ ମିଥ୍ୟା ଆରମ୍ଭ ଦଣ୍ଡ ହସ୍ତେ, କେବଳ ସନ୍ନ୍ୟାସ ଲକ୍ଷଣ ତାରେ ହସନ୍ତି ଦେବଗଣ, ସେ ନୁହେଁ ଭବ ଜଳୁପାର ଆତ୍ମା ନିନ୍ଦିତ।

ତୁ ମୋତେ ଭଜ ତତ୍ତ୍ୱଜ୍ଞାନେ ମୋତେ ଭଜିଲେ ଖଣ୍ଡେ ଭ୍ରମ ଏବେ ତୁ ଛାଡ଼ ସର୍ବଧର୍ମ ଜ୍ଞାନ ମାର୍ଗରେ କର ଆଶା ମୋ ପାଦେ ରହିବ ଭରସା ପୂର୍ବେ ଅଶେଷ ମୁନି ଗଣେ ଜ୍ଞାନେ ସେବିଲେ ମୋ ଚରଣେ ସଂଶୟ ଛାଡ଼ି ଶୁଦ୍ଧ ମନେ

ଶୁଣୁଥିଲେ ଅତିବଳି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 496ତମ ଭାଗ। ଆକାଶବାଣୀ ବଲାଙ୍ଗୀର, ସକାଳ 6:45। ପରବର୍ତ୍ତୀ କାର୍ଯ୍ୟକ୍ରମ ଶୁଣିପାରିବେ କିଛି ସମୟ ପରେ ଆକାଶବାଣୀ କଟକ କେନ୍ଦ୍ରରୁ।

0: ଆକାଶବାଣୀ ସମ୍ବଲପୁର ଜୁହାର ଆଞ୍ଚଳିକ ଖବର ପଢୁଛନ୍ ସୁପ୍ରୀତି ମିଶ୍ର। ପବିତ୍ର ସ୍ନାନ ପୂର୍ଣ୍ଣିମା ଅବସରରେ ଗଲାକାଲି ମହାପୁରମାନେ 108 ଗରିଆ ସୁବାସିତ ପାଇନ୍ଥି ଗାଧିକରି ଜ୍ୱରରେ ପଡ଼ିଛନ୍। ଆଇସନୁ ଶ୍ରୀମନ୍ଦିର ଅଣସର ପିଣ୍ଡିନ ମହାପୁରମାନଙ୍କର ଗୁପ୍ତ ସେବା ଚାଲବା, ସେଡ଼େ ବ୍ରହ୍ମଗିରିର ଶ୍ରୀ ଅଲାରନାଥ ପୀଠନ ଅଣସର ଦର୍ଶନ ମୂଲ ହେବା। 13 ଦିନ ଧରିକିରି ମହାପ୍ରଭୁ ଚତୁର୍ଭୁଜ ନାରାୟଣ ରୂପତି ଭକ୍ତମାନଙ୍କୁ ଦର୍ଶନ ଦେବେ। ଇ ବାବଦେ ଆମର ପୁରୀ ସମ୍ବାଦଦାତାଙ୍କ ରିପୋର୍ଟ।
1: ଗତକାଲି ମହାପ୍ରଭୁଙ୍କୁ ମାନେ ସ୍ନାନ ବେଦୀରେ ଅତ୍ୟଧିକ ସ୍ନାନ ଯୋଗୁଁ ଜ୍ୱରରେ ପୀଡିତ ହୋଇଛନ୍ତି ଏବଂ ଗତକାଲି ଗୋଟିପହଣ୍ଡିରେ ବିଜେ କରାଇବା ପରେ ଅନବସର ପିଣ୍ଡିରେ ମହାପ୍ରଭୁମାନଙ୍କର ଜ୍ୱର ଜନିତ ଉପଶମ ନେଇ ଦୈତାପତି ସେବକମାନେ କାର୍ଯ୍ୟରେ ଲାଗିଛନ୍ତି। ତେବେ ଆଜିଠାରୁ ଶ୍ରୀମନ୍ଦିରରେ ପଟିଦିଅ ପୂଜିତ ହେବେ। ସେପଟେ ଆଜିଠାରୁ ମଧ୍ୟ ଚତୁର୍ଦ୍ଧା ମୂର୍ତ୍ତିଙ୍କ ପ୍ରତିବଦଳରେ ଅଲାରନାଥଙ୍କୁ ଦର୍ଶନ କଲେ ପୁଣ୍ୟ ମିଳିଥାଏ ବୋଲି ଯୋଉ ବିଶ୍ୱାସ ରହିଛି, ସେହି ବିଶ୍ୱାସ ଆଧାରରେ ଅଲାରନାଥଙ୍କ ନିକଟରେ ଭକ୍ତ ଶ୍ରଦ୍ଧାଳୁମାନେ ଦର୍ଶନ କରିବେ।
0: ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହ 4 ଆଉ 5 ତାରିଖ ଓଡ଼ିଶା ଗସ୍ତ ଆସୁଛନ୍ତି।

ଏବେ 4 ତାରିଖ ସେ ବରଗଡ଼ଠାରେ 1750 କୋଟି ଟଙ୍କା ଖର୍ଚ୍ଚ ଥିତିଆର ଇଥାନଲ ପ୍ଲାଣ୍ଟ ଲୋକାର୍ପଣ କରିବାର ସହିତ ଗୋଟିଏ ସାଧାରଣ ସଭାଥି ଉଦ୍ବୋଧନ ଦେବେ। 5 ତାରିଖ ଦିନ ସମ୍ବଲପୁରଠାରେ ଭିନ୍ ଭିନ୍ ପ୍ରକଳ୍ପର ଶିଳାନ୍ୟାସ କରିବେ। ତାରୁତୁରୁ ଗୋଟିଏ ଦଳୀୟ ସାଧାରଣ ସଭାଥି ବିଲ୍ ସେ ଯୋଗ ଦେବେ ବୋଲି ଜଣାପଡ଼ିଛି। ତାଙ୍କର ଏହି ଗସ୍ତ ସମିତି ହେବାରକେ ଥିବା ଭିନ୍ ଭିନ୍ କାର୍ଯ୍ୟକ୍ରମଟି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଆଉ ସମ୍ବଲପୁର ସାଂସଦ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟସଭାପତି ମନମୋହନ ସାମଲ, ବରଗଡ଼ ସାଂସଦ ପ୍ରଦୀପ ପୁରୋହିତଙ୍କ ସହିତ ରାଜ୍ୟର ବହୁତ ମନ୍ତ୍ରୀ, ସାଂସଦ ଓ ବିଧାୟକମାନେ ସାମିଲ ହେବେ ବୋଲି ରାଜ୍ୟ ବିଜେପି ତରଫରୁ କୁହାଯାଇଛି। ଭୁବନେଶ୍ୱର ଗୀତଗୋବିନ୍ଦ ସଦନଠାରେ ହୋଇଥିବା ବାଙ୍କୀ ପ୍ରଗତି ପରିଷଦର 6 ନମ୍ଘର ବାର୍ଷିକ ସମ୍ମିଳନୀଠି ଯୋଗ ଦେଇକରି ରାଜ୍ୟପାଳ ଡକ୍ଟର ହରିବାବୁ କମ୍ମପାଟ୍ଟି ସାମାଜିକ ଏକତା, ସାଂସ୍କୃତିକ ଐତିହ୍ୟ ସଂରକ୍ଷଣ ଆଉ ଗୋଷ୍ଠୀ ବିକାଶ ପରିଷଦର ଭୂମିକାକେ ପ୍ରଶଂସା କରିଛନ୍। ଏ ଅବସରରେ ଭିନ୍ ଭିନ୍ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ମାନିତ କରାଯିବାର ସହିତ ସ୍କରଣିକା ଓ ବହି ଉନ୍କୋଚିତ ହୋଇଛି। ସରକାରୀ ଆପ୍ ଜରିଏ ଯା ଆସ୍ ଆଉ ନାଗରିକ ସୁରକ୍ଷା ସେବା ଯୋଗାବାର୍ଥି ଓଡ଼ିଶା ଦେଶର ପହିଲା ରାଜ୍ୟ ହୋଇଛି। ଓଡ଼ିଶା ଯାତ୍ରୀ ଆପ୍ଟି ଗୋଟିଏ ଉନ୍ନତ ସୁରକ୍ଷା ମଡ୍ୟୁଲ୍ ସାମିଲ କରାଯାଇକରି ଇତାକେ ଦେଶର ପହିଲା ସରକାରୀ ସମନ୍ୱିତ ସୁରକ୍ଷା ଓ ଯା ଆସ୍ ପ୍ଲାଟଫର୍ମ ଭାବେ ତିଆରି କରାଯାଇଛି। ନୂଆ ମଡ୍ୟୁଲ୍କେ ଓଡ଼ିଶା ପୁଲିସ୍ ଆଉ ଜାତୀୟ ଜରୁରୀକାଳୀନ ସେବା 112 ସାଙ୍ଗେ ଯୋଡ଼ାଯାଇଛି, ଯେଉଁଥିର ଲାଗି ଜରୁରୀକାଳୀନ ପରିସ୍ଥିତି ଉପଭୋକ୍ତାମାନେ ରିଏଲ୍ ଟାଇମ୍ ଲୋକେସନ୍ ଆଧାରିତ ଆଲର୍ଟ ଜରିଏ ସାଙ୍ଗେ ସାଙ୍ଗ ପ୍ରଶାସନିକ ସାହାଯ୍ୟ ପାଇପାରିବେ। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କହିଛନ୍, ନାଗରିକ ସୁରକ୍ଷା ସରକାରଙ୍କ ସବୁନୁ ବଡ଼ ପ୍ରାଥମିକତା ଆଏ, ଆଉ ପ୍ରଯୁକ୍ତି ବିଦ୍ୟା ଜରିଏ ସେବାକେ ଆଉ ସହଜ କରାଯିବା ଆଇବା ଦିନେ ଇତାକେ ଦେଶର ପହିଲା ସରକାରୀ ସୁପର ଆପ୍ ବନାଯିବାରକେ ସରକାର ଲକ୍ଷ୍ୟ ରଖିଛନ୍। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ବାବଦେ ଲୋକୁ ଜନାବାର ଲକ୍ଷ୍ୟଥି ଫି ବଛର ଆଜିର ଦିନକେ ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଭାବେ ପାଳନ କରାଯାଉଛି। 2010 ଜୁନ୍ ମାସ 30 ତାରିଖ ପହିଲା ସାମାଜିକ ଗଣମାଧ୍ୟମ ଦିବସ ପାଳନ କରାଯାଇଥିଲା। ଏହାଦେ ପୃଥିବୀର 58% ନୁ ଅଧିକା ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାର ବେଳେ ଭାରତର 47% ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଥିବାର ଜଣାପଡ଼ିଛି। ସୁବର୍ଣ୍ଣପୁର ଜିଲ୍ଲା କାର୍ଯ୍ୟାଳୟ ସମ୍ମିଳନୀ କକ୍ଷନ ଗଲାକାଲ ହାଇଟେକ୍ ସର୍ଭେ ଥି ଜମି ରେକର୍ଡ ପରିଚାଳନା କାମର ଅଗ୍ରଗତି ବାବଦେ ଜିଲ୍ଲାସ୍ତରୀୟ ସମୀକ୍ଷା ବୈଠକ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଆଉ ଅତିରିକ୍ତ ଶାସନ ସଚିବ ଅମୀୟ କୁମାର ସାହୁଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକଟି ବୀର ମହାରାଜପୁର ଆଉ ଉଲୁଣ୍ଡା ତହସିଲର ରେକର୍ଡ ପରିଚାଳନାର ଅଗ୍ରଗତି ଆଉ କ୍ଷେତ୍ରୀୟ ସମସ୍ୟାର ସମାଧାନ ଉପରେ ଆଲୋଚନା ହୋଇଥିଲା। ଦୁଇ ରାଜ୍ୟସ୍ତରୀୟ ଅଧିକାରୀ ଆଜି ସକାଳ ବେଳା ତର୍ଭା, ସୋନପୁର, ବିନକା ଓ ରାମପୁର ତହସିଲର କାମର ସମୀକ୍ଷା କରିବେ। ବୌଦ୍ଧ ଜିଲ୍ଲା ଶିଳ୍ପକେନ୍ଦ୍ର ତରଫରୁ କୃଷକ ବଜାରନ ଉଦ୍ୟମୀ ଓଡ଼ିଶା କାର୍ଯ୍ୟକ୍ରମ ହୋଇଯାଇଛି। ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କାର୍ଯ୍ୟକ୍ରମଟି ଯୋଗ ଦେଇକରି ମେକ୍ ଇନ୍ ବୌଦ୍ଧ ମେକ୍ ଫର୍ ଓଡ଼ିଶା ଆହ୍ୱାନକେ ସଫଲ କରିକରି ଜିଲ୍ଲାକେ ଗୋଟିଏ ସମ୍ଭାବନା ଥିବାର ଶିଳ୍ପକେନ୍ଦ୍ର ବନାବା ଲାଗି ପ୍ରଶାସନର ପୂରା ସହଯୋଗ ରହିଛି ବୋଲି କହିଛନ୍। ଜୁଆନ ପିଢ଼ିକେ ପ୍ରଧାନମନ୍ତ୍ରୀ ରୋଜଗାର ଯୋଜନା, ପ୍ରଧାନମନ୍ତ୍ରୀ ସୂକ୍ଷ୍ମ ଖାଦ୍ୟ ପ୍ରକ୍ରିୟାକରଣ ଉଦ୍ୟମ ଆଉ ମୁଖ୍ୟମନ୍ତ୍ରୀ ଏସ୍ଆର୍ଆଇଏଲ୍ ବାଗିର ଯୋଜନାର ସୁଯୋଗ ନେଇକରି ସ୍ୱାବଲମ୍ବୀ ହେବାରକେ ଜିଲ୍ଲାପାଳ ପରାମର୍ଶ ଦେଇଥିଲେ। କାର୍ଯ୍ୟକ୍ରମଟି ଜିଲ୍ଲାର ଭିନ୍ ଭିନ୍ ଜାଗାରୁ 100 ନୁ ଅଧିକା ଉଦ୍ୟୋଗୀ, ଷ୍ଟାର୍ଟଅପ୍ ପ୍ରତିନିଧି, ସ୍ୱୟଂସହାୟକ ଗୋଷ୍ଠୀର ସଦସ୍ୟ ଆଉ ସମ୍ଭାବ୍ୟ ନିବେଶକମାନେ ଯୋଗ ଦେଇଥିଲେ। ପାଣିପାଗ, ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ସକ୍ରିୟ ରହିଛି। ମୌସୁମୀର ପ୍ରଭାବ ଥି ରାଜ୍ୟର ଭିନ୍ ଭିନ୍ ଜାଗାନ ବର୍ଷା ହୋଇଯାଇଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ସୂଚନା ଅନୁସାରେ ପଶ୍ଚିମ ଓଡ଼ିଶା ଜିଲ୍ଲାମାନଙ୍କ ସହିତ ରାଜ୍ୟର 23 ଜିଲ୍ଲାନ ଆଜି ଧୁକାଗଡ଼ି ବିଜୁଳି ମାରବାର ସହିତ ଜବର ପବନ ହେବାର ସମ୍ଭାବନା ରହିଛି। ଏତାର ସହିତ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଆଉ ଗଜପତି ଜିଲ୍ଲାନ ଧୁକାଗଡ଼ି ସାଙ୍ଗେ ଜବର ବର୍ଷା ହେବ ବୋଲି କେନ୍ଦ୍ର ତରଫରୁ ସତର୍କ ସୂଚନା ଜାରି କରାଯାଇଛି। ଏଚ୍ଡି ଆଞ୍ଚଳିକ ଖବର ଇନ ଶେଷ ହେଲା। ଆଞ୍ଚଳିକ ଖବର ଶୁଣିପାରିବେ ରାତି 7:02।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ସତ୍ୟବ୍ରତ ବେହୁରା। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧାମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଆସନ୍ତା ମାସ 4 ଓ 5 ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ବିଜେପି ରାଜ୍ୟ ସଂଯୋଜକ ମାନସ ରଞ୍ଜନ ବକ୍ସି ଏହି ସୂଚନା ଦେଇଛନ୍ତି। ଜୁଲାଇ 4 ତାରିଖରେ ମନ୍ତ୍ରୀ ଶ୍ରୀ ଶାହା ଝାରସୁଗୁଡ଼ା ବିମାନ ବନ୍ଦରରେ ପହଞ୍ଚିବା ପରେ ବରଗଡ଼ ଗସ୍ତ କରି 1,750 କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଥାନଲ ପ୍ଲାଣ୍ଟର ଲୋକାର୍ପଣ କରିବେ। ସେଠାରେ ଶ୍ରୀ ଶାହା ଏକ ସାଧାରଣ ସଭାକୁ ଉଦ୍ବୋଧନ ଦେବାର କାର୍ଯ୍ୟକ୍ରମ ରହିଛି। ଜୁଲାଇ 5 ତାରିଖରେ ଶ୍ରୀ ଶାହା ସମ୍ବଲପୁରରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବା ସହ ଦଳୀୟ ସଭାରେ ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିରିଟ୍ ଓ ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 ତାରିଖରେ କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ପ୍ରଯୁକ୍ତିବିଦ୍ୟା ଓ ଡିଜିଟାଲ ପ୍ରୟାସ ମାଧ୍ୟମରେ ଯାତ୍ରୀଙ୍କ ସୁରକ୍ଷା ବ୍ୟବସ୍ଥାକୁ ଆହୁରି ସୁଦୃଢ଼ କରିବା ପାଇଁ ଓଡ଼ିଶା ଯାତ୍ରୀ ଆପ୍ରେ ଏକ ଉନ୍ନତ ସୁରକ୍ଷା ମଡ୍ୟୁଲ ସାମିଲ କରାଯାଇଛି। ଫଳରେ ଏହା ଦେଶର ପ୍ରଥମ ସରକାରୀ ସମନ୍ୱିତ ସୁରକ୍ଷା ଓ ଗମନାଗମନ ପ୍ଲାଟଫର୍ମ ଭାବେ ରୂପାନ୍ତରିତ ହୋଇଥିବା ସରକାରଙ୍କ ପକ୍ଷରୁ କୁହାଯାଇଛି। ନୂତନ ଭାବେ ସାମିଲ ହୋଇଥିବା ଏହି ସୁରକ୍ଷା ମଡ୍ୟୁଲକୁ ଓଡ଼ିଶା ପୋଲିସ ଏବଂ ଜାତୀୟ ଜରୁରୀକାଳୀନ ସେବା 112 ସହିତ ସମନ୍ୱିତ କରାଯାଇଛି। ଏହାଦ୍ୱାରା ଜରୁରୀକାଳୀନ ପରିସ୍ଥିତିରେ ଯାତ୍ରୀମାନେ ରିଅଲ ଟାଇମ୍ ଲୋକେସନ ଆଧାରିତ ସତର୍କତା ମାଧ୍ୟମରେ ତୁରନ୍ତ ପ୍ରଶାସନିକ ସହାୟତା ପାଇପାରିବେ। ଭୁବନେଶ୍ୱର ଲୋକସେବା ଭବନରେ ପରିସଂଖ୍ୟାନ ଦିବସ ଅବସରରେ ଦକ୍ଷ ଜନସେବା ପ୍ରଦାନକାରୀ ପ୍ରଶାସନିକ ତଥ୍ୟ ସଦୁପଯୋଗ ଶୀର୍ଷକ ଏକ କର୍ମଶାଳା ଆରମ୍ଭ ହୋଇଛି। କାର୍ଯ୍ୟକ୍ରମରେ ଯୋଗଦେଇ ଉନ୍ନୟନ କମିଶନର ଦେଓରଞ୍ଜନ କୁମାର ସିଂ ସମସ୍ତ ବିଭାଗର ପରିସଂଖ୍ୟାନ ବ୍ୟବସ୍ଥାକୁ ଅଧିକ ସୁଦୃଢ଼ କରିବା ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ। ଏହି ଅବସରରେ ଶ୍ରୀ ସିଂ ବିଭିନ୍ନ ନୂତନ ଡିଜିଟାଲ ପଦକ୍ଷେପର ଶୁଭାରମ୍ଭ କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ତାରିଖରେ ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ସୁବର୍ଣ୍ଣପୁର ଜିଲ୍ଲାରେ ଚାଲିଥିବା ଜମି ରେକର୍ଡ ଓ ଅଭିଲେଖ ପରିଚାଳନା କାର୍ଯ୍ୟର ଅଗ୍ରଗତି ନେଇ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ରାଜ୍ୟ ସରକାରଙ୍କ ଭୂମି ଅଭିଲେଖ ଓ ସର୍ଭେ ବିଭାଗର ଅତିରିକ୍ତ ନିର୍ଦ୍ଦେଶକ ପୂର୍ଣ୍ଣଚନ୍ଦ୍ର ମିଶ୍ର ଏବଂ ଅନ୍ୟାନ୍ୟ ଅଧିକାରୀମାନେ ରେକର୍ଡ ପରିଚାଳନା କ୍ଷେତ୍ରରେ ଦେଖାଦେଉଥିବା ସମସ୍ୟା ଓ ସେଗୁଡ଼ିକର ସମାଧାନ ଉପରେ ଆଲୋଚନା କରିଥିଲେ। କେନ୍ଦ୍ରାପଡ଼ା ଜିଲ୍ଲାରେ ସ୍ୱତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମର ପରବର୍ତ୍ତୀ ପର୍ଯ୍ୟାୟ ପରିଚାଳନା ନେଇ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ବୈଠକରେ ଅଧ୍ୟକ୍ଷତା କରି ଜିଲ୍ଲାପାଳ ସମସ୍ତ ଅଧିକାରୀମାନଙ୍କୁ ସମ୍ପୂର୍ଣ୍ଣ ସ୍ୱଚ୍ଛତା, ନିରପେକ୍ଷତା ଓ ସମୟବଦ୍ଧ ଭାବେ ଲୋକମାନଙ୍କ ଦାବି ଓ ଆପତ୍ତିଗୁଡ଼ିକର ସମାଧାନ କରିବା ଲାଗି ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ରାୟଗଡ଼ା ଜିଲ୍ଲାର ମା ମଝିଘରିଆଣୀ ମନ୍ଦିର ଦାନହୁଣ୍ଡିରୁ

0: 1,22,00,000 ମିଳିଛି। ଏଥିସହ ହୁଣ୍ଡିରୁ 32 ଗ୍ରାମ ସୁନା ଓ 1,300 ଗ୍ରାମ ରୂପା ସଂଗ୍ରହ ହୋଇଛି। ସ୍ଥାନୀୟ ତହସିଲଦାରଙ୍କ ତତ୍ତ୍ୱାବଧାନରେ ସୁରକ୍ଷା ବଳୟ ମଧ୍ୟରେ 9 ଦାନହୁଣ୍ଡି ଖୋଲାଯାଇ ଗଣତି କରାଯାଇଥିଲା। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁଯାୟୀ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ବର୍ଷା ହେବା ସତ୍ତ୍ୱେ ବିଭିନ୍ନ ସ୍ଥାନରେ ଗରମ ଓ ଗୁଳୁଗୁଳି ଜାରି ରହିଛି। ଗତକାଲି ନୂଆପଡ଼ାଠାରେ ଦିନର ସର୍ବୋଚ୍ଚ ତାପମାତ୍ରା 40 ଡିଗ୍ରୀ ସେଲସିୟସ୍ ରେକର୍ଡ କରାଯାଇଥିଲା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ଅପରାହ୍ନ 2:32।
1: ଆକାଶବାଣୀ କଟକ ଆମର ସ୍ୱାସ୍ଥ୍ୟ ଆଜିଥର ଆସନ୍ତୁ ଶୁଣିବା ଭେରିକୋସ୍ ପେନ୍। ଆଲୋଚନା କରିଛନ୍ତି ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର।
2: ଆମର ପାଦ ଏବଂ ଗୋଡ଼ ଏକ ଦରକାରୀ ଅଙ୍ଗ। ପ୍ରତିଦିନ ଗୋଟେ ଜାଗାରୁ ଅନ୍ୟ ଜାଗାକୁ ଯିବା ଆସିବା ପାଇଁ ଏହା ସୁସ୍ଥ ରହିବା ଦରକାର। କିନ୍ତୁ ଏହି ଅଙ୍ଗ ବିଭିନ୍ନ ପ୍ରକାର ରୋଗରେ ଆକ୍ରାନ୍ତ ହୋଇଥାଏ ଏବଂ ରୋଗୀ ପାଇଁ ଚାଲିବା କଷ୍ଟକର ହୋଇଥାଏ। ଏହାଫଳରେ ନିତିଦିନିଆ କାର୍ଯ୍ୟ କରିବା ପ୍ରାୟ ଅସମ୍ଭବ ହୋଇପଡ଼େ। ଯଦି ସେ ଘରର ମୁରବୀ ହୋଇଥାଏ ତେବେ ସେ ଘରକୁ ଠିକ୍ ଭାବରେ ଚଳାଇ ପାରେ ନାହିଁ। ଏହି ପରିପ୍ରେକ୍ଷୀରେ ଗୋଡ଼ ପରି ଅଙ୍ଗଟି ଆମ ପାଇଁ କେତେ ମୂଲ୍ୟବାନ ତାହା ସହଜରେ ଅନୁମାନ କରିପାରୁଥିବେ। ତେଣୁ ଗୋଡ଼ ଏବଂ ପାଦକୁ ସୁସ୍ଥ ରଖିବା ଆମର କର୍ତ୍ତବ୍ୟ। ପାଦ ଏବଂ ଗୋଡ଼ରେ କେତେ ପ୍ରକାର ରୋଗ ଦେଖାଯାଏ ସେଗୁଡ଼ିକ ହେଲା ଡାଇବେଟିସ୍ ଜନିତ ପାଦରୋଗ, ଫାଇଲେରିଆ ଗୋଡ଼ ରୋଗ, ବର୍ଜର୍ସ ରୋଗ ଏବଂ ଭାରିକସ୍ ଫେନ୍ସ ରୋଗ। ଏହିସବୁ ରୋଗରେ ଗୋଡ଼ଠାରୁ ପାଦ ପର୍ଯ୍ୟନ୍ତ ଘା ଏବଂ ଫୁଲା ସହିତ କଷ୍ଟ ହୁଏ। ରୋଗ ବଢ଼ିଗଲେ ପାଦ ହରାଇବାର ସମ୍ଭାବନା ମଧ୍ୟ ରହେ। ଏଥିରେ ରୋଗୀକୁ ଡାକ୍ତରଖାନାରେ ଅନେକ ଦିନ ରହିବାକୁ ପଡ଼େ, ବହୁତ ଔଷଧ ଓ ଅପରେସନ୍ ଲାଗେ ଏବଂ ପ୍ରବଳ ଅର୍ଥ ଖର୍ଚ୍ଚ ହୁଏ। ରୋଗୀର ସେବା କରିବା ପାଇଁ ମଧ୍ୟ ଅନେକ ଲୋକଙ୍କ ଆବଶ୍ୟକତା ପଡ଼େ। ଏହିସବୁ କାରଣରୁ ରୋଗୀ ଓ ତା ପରିବାର ସର୍ବସ୍ୱାନ୍ତ ହୋଇଥାନ୍ତି। ଏପରି ରୋଗର ସାମାଜିକ, ଆର୍ଥିକ ଏବଂ ସର୍ବୋପରି ଦେଶର ଅନେକ ନଷ୍ଟ ହୋଇଥାଏ। ତେଣୁ ଶ୍ରୋତାବନ୍ଧୁ, ଆସନ୍ତୁ ଆଜି ଆମେ ଏହିପରି ଏକ ରୋଗ ବିଷୟରେ ଆଲୋଚନା କରିବା। ଏହାକୁ ଭାରିକୋଜ୍ ଫେନ୍ ବା ଭାରିକୋଜ୍ ଅଲ୍ସର୍ କହନ୍ତି। ଏହି ରୋଗରେ ଗୋଡ଼ର ପାଦ ପର୍ଯ୍ୟନ୍ତ ଶିରାମାନେ ମୋଟା ଏବଂ ଜଳଜଳ ହୋଇ ଦେଖାଯାଆନ୍ତି। ଗୋଟେ ଗୋଟେ ଜାଗାରେ ଶିରାମାନେ ମେଞ୍ଚା ମେଞ୍ଚା ହୋଇ ବାହାରକୁ ଦେଖାଯାଆନ୍ତି। ଶିରା ଭିତରର ରକ୍ତଚାପ ଅଧିକା ହେବା ଫଳରେ ଶିରାର କାନ୍ଥ ପତଳା ହୋଇଯାଏ, ଫଳରେ ସେଥିରୁ ନିର୍ଗତ ଜଳୀୟ ଅଂଶ ଚର୍ମ ତଳେ ଜମା ହୁଏ। ପାଦ ଫୁଲିବା ଆରମ୍ଭ କରେ, ପାଦର ଚର୍ମ ମୋଟା ଓ ଟାଣ ହୋଇଯାଏ, ଗୋଡ଼ ତଳଭାଗର ଗଣ୍ଠି ଅର୍ଥାତ୍ ଆଙ୍କେଲ୍ ଗଣ୍ଠି ଠାରେ ଘା ସୃଷ୍ଟି ହୁଏ, ରକ୍ତସ୍ରାବ ହୁଏ। ଏହାକୁ ଭାରିକୋଜ୍ ଅଲ୍ସର୍ ବୋଲି କୁହାଯାଏ ବା ଭାରିକୋଜ୍ ଘା ବୋଲି କୁହାଯାଏ। ଏହାର ମୂଳ କାରଣ ହେଲା ଯେଉଁମାନେ ବେଶୀ ସମୟ ଠିଆ ହୋଇ କାମ କରନ୍ତି, ଯଥା ଟ୍ରାଫିକ୍ ପୋଲିସ, ଶିକ୍ଷକ ଏବଂ ଅନ୍ୟାନ୍ୟ ଲୋକ ଯେଉଁମାନଙ୍କର କାର୍ଯ୍ୟରେ ବହୁତ ସମୟ ଠିଆ ହେବାକୁ ପଡ଼ିଥାଏ, ସେମାନଙ୍କ ମଧ୍ୟରେ ଏହି ରୋଗ ବିଶେଷ ପରିମାଣରେ ଦେଖାଯାଏ। ଶିରା ମଧ୍ୟରେ ଥିବା ଭାଲ୍ଭ ଖରାପ ହୋଇଯାଏ, ଫଳରେ ଚର୍ମ ତଳେ ଥିବା ଶିରାକୁ ଅଧିକ ରକ୍ତଚାପ ପ୍ରବାହ କରେ। ଯଦି ଆମେ ପ୍ରାଥମିକ ଅବସ୍ଥାରେ ଏହି ରୋଗକୁ ଜାଣିପାରିବା ତାହେଲେ ଘା ହେବା ଅବସ୍ଥାକୁ ଟାଳିପାରିବା। କେତେକ ପ୍ରାଥମିକ ଲକ୍ଷଣ ବିଷୟରେ ଆମେ ଜାଣିବା ଦରକାର, ଯଥା ଗୋଡ଼ ଘୋଳେଇ ହେବା, ଓଜନ ଲାଗିବା, ଆଙ୍କେଲ୍ ଗଣ୍ଠି ପାଖରେ ଫୁଲିବା, ବଡ଼ ବଡ଼ ଓ ମେଞ୍ଚା ମେଞ୍ଚା ଶିର ଦେଖାଯିବା, ବୁଢ଼ିଆଣୀ ଜାଲ ସଦୃଶ ଛୋଟ ଛୋଟ ବିଭିନ୍ନ ଜାଗାରେ ସୃଷ୍ଟି ହେବା ଇତ୍ୟାଦି ଇତ୍ୟାଦି। ଏହି ଅବସ୍ଥାରେ ରୋଗର ଚିକିତ୍ସା କଲେ ପୂରାପୂରି ରୋଗରୁ ଉପଶମ ମିଳେ ଏବଂ ଘାରୁ ରକ୍ଷା ମିଳେ ଓ ସୁସ୍ଥ ଗୋଡ଼ ଯୋଗୁଁ ଲୋକ ଦୈନିକ କାମ କରିପାରେ। ଡପ୍ଲର ବୋଲି ଗୋଟିଏ ପରୀକ୍ଷା ଅଛି ଯାହାଦ୍ୱାରା ଏହି ରୋଗ ବିଷୟରେ ଆମେ ଜାଣିପାରିବା। ଏହାକୁ ଭେନସ୍ ଡପ୍ଲର ଷ୍ଟଡି ବୋଲି କୁହାଯାଏ। କେଉଁ କେଉଁ ଶିରା ଖରାପ ଅଛି ଏବଂ କେଉଁ କେଉଁ ଶିରାରେ ଭାଲ୍ଭ ଖରାପ ଅଛି ଏବଂ ରକ୍ତ ପ୍ରବାହ କେଉଁ ଦିଗକୁ ହେଉଛି ତାହା ମଧ୍ୟ ଏହି ଡପ୍ଲର ଷ୍ଟଡି ଦ୍ୱାରା ଜଣାପଡ଼େ। ଏହାର ଆଉ ଏକ ସୁବିଧା ହେଲା ଯେ ଡପ୍ଲର ଷ୍ଟଡି ଫଳରେ ଶଲ୍ୟ ଚିକିତ୍ସକ କେଉଁ ଜାଗାରେ ଅପରେସନ୍ କରିବ ତାହା ମଧ୍ୟ ଜଣାପଡ଼ିଥାଏ। ଆସନ୍ତୁ ଏହି ରୋଗର ଚିକିତ୍ସା ଓ ପ୍ରତିଷେଧ ବ୍ୟବସ୍ଥା ବିଷୟରେ ଆଲୋଚନା କରିବା। ସବୁଠାରୁ ଅତ୍ୟନ୍ତ ଜରୁରୀ କଥା ହେଲା ଏହି ରୋଗକୁ ଆମେ କେମିତି ହେବାକୁ ନ ଦେବା, ଅର୍ଥାତ୍ ପ୍ରିଭେନ୍ସନ୍। କଥାରେ ଅଛି, ପ୍ରିଭେନ୍ସନ୍ ଇଜ୍ ବେଟର୍ ଦେନ୍ କ୍ୟୁର୍। ଯଦି ଆମେ ଏପରି କିଛି କାମ କରୁଥିବା ଯେଉଁଥିରେ ବେଶୀ ସମୟ ଠିଆ ହେବାକୁ ପଡ଼ୁଥିବ ଏବଂ ଅନିବାର୍ଯ୍ୟ, ତେବେ ମଝିରେ ମଝିରେ ବସି ପଡ଼ିବା ଉଚିତ ଏବଂ ଗୋଡ଼କୁ ଟିକେ ଉଚ୍ଚା ଚୌକି ଉପରେ ରଖିଦେଲେ ପାଦରୁ ରକ୍ତ ହୃଦୟ ଆଡ଼କୁ ଚାଲିଆସେ, ଫଳରେ ପାଦର ଶିରାରେ ଥିବା ରକ୍ତଚାପ କମିଯାଏ। କୌଣସି ଓଜନ ଜିନିଷ ତଳୁ ଉଠେଇଲା ବେଳେ ଶିରା ଉପରେ ପ୍ରବଳ ଚାପ ପଡ଼େ, ତେଣୁ ସେଥିରୁ ମଧ୍ୟ ନିବୃତ ରହିବା ଉଚିତ। ଏସବୁ ବ୍ୟବସ୍ଥାକୁ କାର୍ଯ୍ୟକାରୀ କଲେ ଭାରିକୋଜ୍ ଶିରା ହେବାର ସମ୍ଭାବନାକୁ ଆମେ ଏଡ଼ାଇ ଦେଇପାରିବା। ଭାରିକୋଜ୍ ଶିରା ହେଲେ ଆମେ କ'ଣ କରିବା, ଆସନ୍ତୁ ଜାଣିବା। ପ୍ରଥମେ ଯେଉଁ କାର୍ଯ୍ୟ ଯୋଗୁଁ ଏହା ହେଉଛି ତାକୁ ବନ୍ଦ କରିବା ନିହାତି ଦରକାର। ଇଲାଷ୍ଟିକ୍ ମୋଜା ବା କମ୍ପ୍ରେସନ୍ ମୋଜା ବ୍ୟବହାର କରିବା ନିତ୍ୟାନ୍ତ ଆବଶ୍ୟକ। ଦିନବେଳେ

0: ଏହାକୁ ନିଶ୍ଚୟ ପିନ୍ଧିବା ଦରକାର। ରାତିରେ ଏହାକୁ ଖୋଲାଯାଇପାରେ। ଯଦି ଇଲାଷ୍ଟିକ୍ ମୋଜା ନ ମିଳେ ତାହେଲେ ଇଲାଷ୍ଟିକ୍ କ୍ରେପ୍ ବ୍ୟାଣ୍ଡେଜ୍ ମଧ୍ୟ ବ୍ୟବହାର କରାଯାଇପାରେ। ଯଦି ଗୋଡ଼ରେ ଘା ହୋଇଛି ତେବେ ତାହାର ଚିକିତ୍ସା ତତ୍ସଙ୍ଗେ କରିବା ଉଚିତ, ଅର୍ଥାତ୍ ଘାର ଡ୍ରେସିଂ ଏବଂ ଆଣ୍ଟିବାୟୋଟିକ୍ ଚିକିତ୍ସା ଇତ୍ୟାଦି। ଏସବୁ ସତ୍ତ୍ୱେ ଯଦି ଉପଶମ ନ ମିଳେ ଏବଂ ରୋଗ ବଢ଼ି ବଢ଼ି ଅଧିକ ହେବାକୁ ଲାଗେ ତେବେ ଶଲ୍ୟ ଚିକିତ୍ସା କରାଯିବା ଉଚିତ। ଅଭିଜ୍ଞ ଶଲ୍ୟ ଚିକିତ୍ସକଙ୍କ ପାଖରେ ଚିକିତ୍ସା କରିବା ଦରକାର।
1: ଆମର ସ୍ୱାସ୍ଥ୍ୟରେ ଭେରିକୋସ୍ ପେନ୍ ସମ୍ପର୍କରେ ଆଲୋଚନା କଲେ ଡାକ୍ତର କୈଳାସ ଚନ୍ଦ୍ର ମହାପାତ୍ର। ଆକାଶବାଣୀ କଟକ ସମୟ 7:15 ଶୁଣନ୍ତୁ ଓଡ଼ିଆରେ ସମ୍ବାଦ।
2: ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ପେଟ୍ରୋଲ ଓ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ, ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ। ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ପରାସ୍ତ କଲା ବ୍ରାଜିଲ। ଦେଶବ୍ୟାପୀ ପେଟ୍ରୋଲ ଏବଂ ଡିଜେଲର ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କରିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ୍ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଆସନ୍ତାକାଲିଠାରୁ ଏହା କାର୍ଯ୍ୟକାରୀ ହେବ। ସରକାରୀ କ୍ଷେତ୍ର ତୈଳ ବିପଣନ କମ୍ପାନୀଗୁଡ଼ିକ ଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ମାଧ୍ୟମରେ ମୋଟର ସ୍ପିରିଟ୍ ଏବଂ ହାଇସ୍ପିଡ୍ ଡିଜେଲ ବିତରଣ ଉପରୁ ଏହି ନିୟାମକ ପଦକ୍ଷେପ ପ୍ରତ୍ୟାହାର ହେବ। ପେଟ୍ରୋଲିୟମ ଉତ୍ପାଦର ଯୋଗାଣ ସ୍ଥିତି ସମୀକ୍ଷା କରିବା ପରେ ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଛନ୍ତି। ଉପଭୋକ୍ତାଙ୍କ ସ୍ୱାର୍ଥକୁ ସୁରକ୍ଷା ପ୍ରଦାନ କରିବା ସହିତ ଦେଶବ୍ୟାପୀ ପେଟ୍ରୋଲ ଓ ଡିଜେଲର ପର୍ଯ୍ୟାପ୍ତ ଉପଲବ୍ଧତାକୁ ସୁନିଶ୍ଚିତ କରିବା ଲକ୍ଷ୍ୟ ନେଇ ଏହି ଅସ୍ଥାୟୀ ନିୟାମକ ବ୍ୟବସ୍ଥା ଦେଶବ୍ୟାପୀ ପ୍ରଚଳନ କରାଯାଇଥିଲା। ପଶ୍ଚିମ ଏସିଆ ସଙ୍କଟ ପରିସ୍ଥିତିରେ ଦେଶବ୍ୟାପୀ ଅସ୍ଥାୟୀ ଭାବେ ହାଇସ୍ପିଡ୍ ଡିଜେଲ ବିକ୍ରୟର ସର୍ବାଧିକ ସମୟସୀମା ସ୍ଥିର କରାଯାଇଥିଲା। ଗତ 12 ତାରିଖରୁ ଏହି ଅସ୍ଥାୟୀ ନିୟାମକ ପଦକ୍ଷେପ କାର୍ଯ୍ୟକାରୀ ହୋଇଥିଲା। ଏହାଦ୍ୱାରା ଖୁଚୁରା ବିକ୍ରୟ ପ୍ରତିଷ୍ଠାନ ଏବଂ ଶିଳ୍ପ ସଂସ୍ଥାଗତ ତଥା ବାଣିଜ୍ୟିକ ଗ୍ରାହକଙ୍କ ପାଇଁ ପ୍ରତିଦିନ ଗ୍ରାହକ କିମ୍ବା ଯାନ ପିଛା 200 ଲିଟର ହାଇସ୍ପିଡ୍ ଡିଜେଲ ବିକ୍ରୟ ସୀମା ଧାର୍ଯ୍ୟ କରାଯାଇଥିଲା। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜିଠାରୁ 2 ଦିନିଆ ଆନ୍ଧ୍ରପ୍ରଦେଶ ଗସ୍ତରେ ଯିବେ। ବିଜୟନଗରମ୍ରେ ଆଜି କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟ ପ୍ରଥମ ସମାବର୍ତ୍ତନ ଉତ୍ସବରେ ରାଷ୍ଟ୍ରପତି ଯୋଗଦେବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ରାଷ୍ଟ୍ରପତି ଆସନ୍ତାକାଲି ଅନନ୍ତପୁରମୁରରେ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ସମାରୋହରେ ଯୋଗଦେବେ। ଆଇନର ଶାସନ କ୍ଷମତା ଉପଯୋଗକୁ ଶୃଙ୍ଖଳାବଦ୍ଧ କରିଥାଏ ବୋଲି ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ସ୍ୱିଡେନ୍ର ଷ୍ଟକହୋମ୍ଠାରେ ଇଣ୍ଟରନ୍ୟାସନାଲ ଇନ୍ଷ୍ଟିଚ୍ୟୁଟ୍ ଫର୍ ଡେମୋକ୍ରାସି ଆଣ୍ଡ ଇଲେକ୍ଟୋରାଲ ଆସିଷ୍ଟାନ୍ସ ଆଇଡିଇଏ ସମ୍ମିଳନୀକୁ ସମ୍ବୋଧନ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ଏହା କହିଛନ୍ତି। ସେ କହିଛନ୍ତି ଆଇନର ଶାସନ ଏକ କଲ୍ୟାଣକାରୀ ଯୋଜନା କିମ୍ବା ଆର୍ଥିକ ନୀତି ନୁହେଁ, ବରଂ ନାଗରିକଙ୍କୁ ସ୍ୱଚ୍ଛାଚାରିତାରୁ ସୁରକ୍ଷା ପ୍ରଦାନ କରିଥାଏ। ଆଇନର ଶାସନ ସୁରକ୍ଷା ଭାରତ ଏବଂ ସ୍ୱିଡେନ୍ର ଅଭିଜ୍ଞତା ଶୀର୍ଷକ ଏହି ସମ୍ମିଳନୀ ଆୟୋଜିତ ହେଉଛି। ଜଷ୍ଟିସ୍ ସୂର୍ଯ୍ୟକାନ୍ତ ତାଙ୍କ ସମ୍ବୋଧନରେ ବ୍ୟକ୍ତିଗତ ସ୍ୱାଧୀନତା ନେଇ ସୁରକ୍ଷା, ଆଇନର ଶାସନ, ନ୍ୟାୟିକ ସ୍ୱାଧୀନତା ଏବଂ ସାମ୍ବିଧାନିକ ଗଣତନ୍ତ୍ର ପ୍ରକ୍ରିୟା ଉପରେ ଆଲୋକପାତ କରିଛନ୍ତି। ନ୍ୟାୟିକ ବ୍ୟବସ୍ଥା କୋର୍ଟଗୁଡ଼ିକ ଉପରେ ନ୍ୟସ୍ତ କରାଯାଇଥିବା ଏକ ସାମ୍ବିଧାନିକ କର୍ତ୍ତବ୍ୟ ବୋଲି ଜଷ୍ଟିସ୍ ସୂର୍ଯ୍ୟକାନ୍ତ କହିଛନ୍ତି। ଭାରତୀୟ ଆଇନଗତ ଚେତନାର ମୂଳତତ୍ତ୍ୱକୁ ଧର୍ମର ପ୍ରାଚୀନ ପରମ୍ପରା ସହ ସଂଶ୍ଳିଷ୍ଟ କରି ଜଷ୍ଟିସ୍ ସୂର୍ଯ୍ୟକାନ୍ତ ନ୍ୟାୟିକ ସ୍ୱାଧୀନତା ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ନିଜର ମତ ଉପସ୍ଥାପନ କରିଛନ୍ତି। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ମୁଖ୍ୟମନ୍ତ୍ରୀ ଶୁଭେନ୍ଦୁ ଅଧିକାରୀ ବିଧାନସଭାରେ ଏ ସମ୍ପର୍କରେ ସୂଚନା ଦେଇ କହିଛନ୍ତି, ଆସନ୍ତା 2 ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଲ୍ର ଚିଠା ପ୍ରସ୍ତାବ ଉପସ୍ଥାପନ କରାଯିବ। ଗୁଜରାଟ, ଉତ୍ତରାଖଣ୍ଡ ଏବଂ ଆସାମର ମଡେଲକୁ ଅନୁସରଣ କରି ଅବସରପ୍ରାପ୍ତ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ରଞ୍ଜନା ଦେଶାଇଙ୍କ ନେତୃତ୍ୱରେ ଏକ କମିଟି ଗଠନ କରାଯାଇଛି। ମୁଖ୍ୟମନ୍ତ୍ରୀ କହିଛନ୍ତି, ବିବାହ ଛାଡ଼ପତ୍ର, ପୋଷ୍ୟ ସନ୍ତାନ ଗ୍ରହଣ ସମେତ ମୋଟ 9 ପ୍ରସଙ୍ଗ ଉପରେ ଏହି କମିଟି ସମୀକ୍ଷା କରିବା ସହ 4 ସପ୍ତାହ ମଧ୍ୟରେ ରିପୋର୍ଟ ଦାଖଲ କରିବ। ରିପୋର୍ଟ ଆଧାରରେ ରାଜ୍ୟ ସରକାର ଏକକ ନାଗରିକ ସଂହିତା ପ୍ରସ୍ତୁତ କରିବେ। ଅନୁସୂଚିତ ଜନଜାତି, କୁର୍ମୀ ଏବଂ ପ୍ରାଚୀନ ଜନଜାତି ସମ୍ପ୍ରଦାୟକୁ ଏହି ଆଇନର ପରିସର ମଧ୍ୟକୁ

ଆଣିବା ପାଇଁ ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ ଶ୍ରୀ ଅଧିକାରୀ ସୂଚନା ଦେଇଛନ୍ତି। ଆଫଗାନିସ୍ତାନର ଆବାସିକ ଅଞ୍ଚଳ ଉପରେ ପାକିସ୍ତାନର ବିମାନ ଆକ୍ରମଣକୁ ଭାରତ କଡ଼ା ନିନ୍ଦା କରିଛି। ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ଏକ ବିବୃତ୍ତିରେ କହିଛି, ପାକିସ୍ତାନର ଏଭଳି ଆକ୍ରମଣ ଆଫଗାନିସ୍ତାନର ସାର୍ବଭୌମତ୍ୱ ଉପରେ ହସ୍ତକ୍ଷେପ, ଆଞ୍ଚଳିକ ଶାନ୍ତି ଏବଂ ସ୍ଥିରତା ପାଇଁ ଏହା ବିପଦ ସୃଷ୍ଟି କରିଛି ବୋଲି ମନ୍ତ୍ରଣାଳୟ କହିଛି। ଏହି ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କ ନିକଟ ସମ୍ପର୍କୀୟଙ୍କ ପ୍ରତି ଭାରତ ସମବେଦନା ଜ୍ଞାପନ କରିବା ସହ ଆହତଙ୍କର ଆଶୁ ଆରୋଗ୍ୟ କାମନା କରିଛି। ଆଫଗାନିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷତ୍ରିୟ ଅଖଣ୍ଡତା ପ୍ରତି ଭାରତ ସର୍ବଦା ସମର୍ଥନ ପ୍ରଦାନ କରୁଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ପାକିସ୍ତାନର ଏହି ଆକ୍ରମଣରେ ମହିଳା ଏବଂ ଶିଶୁଙ୍କୁ ମିଶାଇ 36 ଜଣ ସାଧାରଣ ନାଗରିକଙ୍କର ମୃତ୍ୟୁ ହୋଇଥିବା ବେଳେ 163 ଜଣ ଆହତ ହୋଇଛନ୍ତି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କାତାରର ରାଜଧାନୀ ଦୋହାଠାରେ ଆମେରିକା ଏବଂ ଇରାନ୍ ମଧ୍ୟରେ ଆଜି ପୁଣି ଆଲୋଚନା ବୈଠକ ଆରମ୍ଭ ହେବ। ହର୍ମୁଜ ପ୍ରଣାଳୀ ମାଧ୍ୟମରେ ସାମୁଦ୍ରିକ ପରିବହନ ବ୍ୟବସ୍ଥା ଉପରେ ଆଲୋଚନା କେନ୍ଦ୍ରୀଭୂତ ହେବ ବୋଲି ଆଶା କରାଯାଉଛି। ବିଶ୍ୱର ପ୍ରାୟ 20% ଅଶୋଧିତ ତୈଳ ଏହି ଜଳପଥ ଦେଇ ପରିବହନ କରାଯାଇଥାଏ। ଆମେରିକା ଏବଂ ଇରାନ୍ ମଧ୍ୟରେ ଗତ ଗୁରୁବାରଠାରୁ ଆରମ୍ଭ ହୋଇଥିବା ସାନି ସଂଘର୍ଷ ପରିସ୍ଥିତିରେ ହର୍ମୁଜ ପ୍ରଣାଳୀ ଦେଇ ଯାତାୟତ ବାଧାପ୍ରାପ୍ତ ହୋଇଛି, ଫଳରେ ଏହି ଜଳପଥକୁ ସାର୍ବଜନୀନ କରିବା ପ୍ରୟାସ ଆଗକୁ ବଢ଼ିପାରି ନାହିଁ। ଆମେରିକା ଏବଂ ଇରାନ୍ର ପ୍ରତିନିଧିମଣ୍ଡଳୀ ଏକ ଅସ୍ଥାୟୀ ଯୁଦ୍ଧବିରତି ପାଇଁ ସହମତ ହୋଇଥିବା ଜଣାପଡ଼ିଛି। ଚଳିତ ମାସ ପ୍ରାରମ୍ଭରେ ଯୁଦ୍ଧ ସମାପ୍ତି ନେଇ ଉଭୟଙ୍କ ପକ୍ଷରେ ହୋଇଥିବା ବୁଝାମଣା ପତ୍ର ସଠିକ୍ ଭାବେ କାର୍ଯ୍ୟକାରିତାରେ ପ୍ରତିବନ୍ଧକ ସୃଷ୍ଟି ହୋଇଥିଲା। ହର୍ମୁଜ ପ୍ରଣାଳୀ ଦେଇ ଜାହାଜ ଚଳାଚଳକୁ ନେଇ ଉଭୟ ପକ୍ଷଙ୍କ ମଧ୍ୟରେ ପୁନଃ ସଂଘର୍ଷ ଆରମ୍ଭ ହୋଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖଠାରୁ ଆରମ୍ଭ ହେବ। ବିଭିନ୍ନ ପର୍ଯ୍ୟାୟରେ 57 ଦିନ ଧରି ଚାଲିବାକୁ ଥିବା ଏହି ଯାତ୍ରା ପାଇଁ ଜୋରଦାର ପ୍ରସ୍ତୁତି ହୋଇଛି। ଶ୍ରଦ୍ଧାଳୁଙ୍କର ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ସରକାର ସୁରକ୍ଷା ପ୍ରଦାନକାରୀ ସଂସ୍ଥା ଏବଂ ଅନ୍ୟାନ୍ୟ ଅଂଶୀଦାରଙ୍କ ମଧ୍ୟରେ ଆନ୍ତଃ ସମନ୍ୱୟ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିଛନ୍ତି। ତୀର୍ଥଯାତ୍ରୀଙ୍କ ପ୍ରଥମ ଦଳ ଜାମ୍ମୁ କାଶ୍ମୀରରେ ପହଞ୍ଚୁଛନ୍ତି। ଜାମ୍ମୁ ଶ୍ରୀନଗର ଜାତୀୟ ରାଜପଥ, ତୀର୍ଥଯାତ୍ରୀ ରହୁଥିବା କ୍ୟାମ୍ପ ଏବଂ ପବିତ୍ର ଗୁମ୍ଫା ପର୍ଯ୍ୟନ୍ତ ଥିବା ରାସ୍ତାରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଉଛି। ବିଭିନ୍ନ ସ୍ଥାନରେ ସ୍ୱାସ୍ଥ୍ୟ ସହାୟତା କେନ୍ଦ୍ରମାନ ସ୍ଥାପନ କରାଯାଇଛି। ଜାମ୍ମୁ ସହରରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ସୁବ୍ୟବସ୍ଥିତ କରିବା ଲକ୍ଷ୍ୟ ନେଇ 600ରୁ ଅଧିକ ଉଚ୍ଚ କ୍ଷମତାସମ୍ପନ୍ନ ସିସିଟିଭି କ୍ୟାମେରା ମୁତୟନ କରାଯାଇଛି। ଇତିମଧ୍ୟରେ ଜାମ୍ମୁ କାଶ୍ମୀର ପୁଲିସର ସ୍ୱତନ୍ତ୍ର ଅପରେସନ ଗ୍ରୁପ୍ ଏବଂ ଜାତୀୟ ସୁରକ୍ଷା ବାହିନୀ ଏନ୍ଏସ୍ଜି ଗତକାଲି ଜାମ୍ମୁର ଐତିହାସିକ ରଘୁନାଥ ମନ୍ଦିର ପରିସରରେ ଏକ ମିଳିତ ଆତଙ୍କବାଦ ନିରୋଧୀ ମକ୍ ଡ୍ରିଲ୍ କରିଥିଲେ। କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜିଠାରୁ ଉତ୍ତର ପୂର୍ବାଞ୍ଚଳକୁ 2 ଦିନିଆ ଗସ୍ତରେ ଯିବେ। ଆସାମରେ ସାମ୍ପ୍ରତିକ ବନ୍ୟାଜନିତ ପରିସ୍ଥିତି ପ୍ରଭାବ ନେଇ ଗୁଆହାଟୀଠାରେ ଶ୍ରୀ ଚୌହାନଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହେବ। ଏଥିରେ ବନ୍ୟା ପରବର୍ତ୍ତୀ ପ୍ରଭାବ, ରିଲିଫ୍ ଯୋଗାଣ ସ୍ଥିତି ତଥା ଅନ୍ୟାନ୍ୟ ଆନୁଷଙ୍ଗିକ ପ୍ରସଙ୍ଗ ଉପରେ ବିସ୍ତୃତ ଆଲୋଚନା ହେବାର ସମ୍ଭାବନା ରହିଛି। ଶ୍ରୀ ଚୌହାନ ଆସନ୍ତାକାଲି ଅରୁଣାଚଳ ପ୍ରଦେଶର ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିବେ। ସେଠାରେ ପ୍ରଭାବିତ ଗ୍ରାମ, କୃଷିକ୍ଷେତ୍ର ଆଦିର ଆକାଶମାର୍ଗରୁ ସର୍ଭେ କରିବା ସହ ରିଲିଫ୍ ଶିବିର ସ୍ଥିତି ନେଇ ସମୀକ୍ଷା କରିବାର କାର୍ଯ୍ୟସୂଚୀ ରହିଛି। ଗସ୍ତ ଅବସରରେ ବନ୍ୟା ପରିସ୍ଥିତି ତଥା ଅନ୍ୟାନ୍ୟ ପଦକ୍ଷେପ ନେଇ ମନ୍ତ୍ରୀ ଶ୍ରୀ ଚୌହାନ ଉଭୟ ରାଜ୍ୟର ବିଭାଗୀୟ ମନ୍ତ୍ରୀ, ବରିଷ୍ଠ ଅଧିକାରୀ ତଥା ଅଂଶୀଦାରଙ୍କ ସହ ମତ ବିନିମୟ କରିବାର କାର୍ଯ୍ୟସୂଚୀ ରହିଛି। ଫସଲ କ୍ଷୟକ୍ଷତି ଆକଳନ, ପ୍ରଭାବିତ ଚାଷୀଙ୍କୁ କ୍ଷତିପୂରଣ ପ୍ରଦାନ, ଫସଲ ବୀମା, ପ୍ରଭାବିତ ଅଞ୍ଚଳରେ ଯୋଗାଯୋଗ ବ୍ୟବସ୍ଥା, ଭିତ୍ତିଭୂମି ପୁନଃନିର୍ମାଣ ଆଦି ପ୍ରସଙ୍ଗରେ ଶ୍ରୀ ଚୌହାନ ଆଲୋଚନା କରିବାର ସମ୍ଭାବନା ରହିଛି। ପୁରୀରେ ପବିତ୍ର ସ୍ନାନ ପୂର୍ଣ୍ଣିମାରେ 108 ଗରା ସୁବାସିତ ଜଳରେ ସ୍ନାନ କରିବା ପରେ ଚତୁର୍ଦ୍ଧା ମୂର୍ତ୍ତି ଜ୍ୱରରେ ପୀଡ଼ିତ ହୋଇଛନ୍ତି। ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଅଣସର ସମୟରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଏଥିପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯାଇଛି। ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ବ୍ରାଜିଲ ପରାସ୍ତ କରିଛି। ଆମେରିକାର ଟେକ୍ସାସ୍ସ୍ଥିତ ହୋଷ୍ଟନ୍ ଷ୍ଟାଡିୟମ୍ଠାରେ ରାଉଣ୍ଡ 32 ପର୍ଯ୍ୟାୟର ଏହି ମ୍ୟାଚ୍ ଅନୁଷ୍ଠିତ ହୋଇଥିଲା। ରାଉଣ୍ଡ 16 ପର୍ଯ୍ୟାୟ ମ୍ୟାଚ୍ରେ ଆସନ୍ତା ରବିବାର ଦିନ ବ୍ରାଜିଲ ଆଇଭରି କୋଷ୍ଟ କିମ୍ବା ନରୱେ ସହ ମ୍ୟାଚ୍ ଖେଳିବାର ସମ୍ଭାବନା ରହିଛି। ଗ୍ରୁପ୍ 32 ପର୍ଯ୍ୟାୟର ଅନ୍ୟ ଏକ ମ୍ୟାଚ୍ ଜର୍ମାନୀ ଏବଂ ପାରାଗୁଏ ମଧ୍ୟରେ ଜାରି ରହିଛି। ଆମେରିକାର ବୋଷ୍ଟନ୍ ଷ୍ଟାଡିୟମ୍ଠାରେ ଖେଳାଯାଉଥିବା ଏହି ମ୍ୟାଚ୍ରେ ମଧ୍ୟାନ୍ତର ସୁଦ୍ଧା ପାରାଗୁଏ 1-0 ଗୋଲ୍ରେ ଆଗୁଆ ରହିଥିଲା। ରାଉଣ୍ଡ 16 ପର୍ଯ୍ୟାୟରେ କାନାଡ଼ା ପ୍ରଥମ ଦଳ ଭାବେ ଉନ୍ନୀତ ହୋଇଛି। ଦକ୍ଷିଣ ଆଫ୍ରିକାକୁ 1-0 ଗୋଲ୍ରେ ପରାସ୍ତ କରି କାନାଡ଼ା ଏହି ସଫଳତା ପାଇଛି। ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ପେଟ୍ରୋଲ ଓ ଡିଜେଲର

ବିକ୍ରୟ ଏବଂ ବଣ୍ଟନକୁ ନିୟନ୍ତ୍ରଣ କରୁଥିବା ଅସ୍ଥାୟୀ ନିୟାମକ ପଦକ୍ଷେପକୁ ପ୍ରତ୍ୟାହାର କଲେ ସରକାର। ପଶ୍ଚିମବଙ୍ଗରେ ଏକକ ନାଗରିକ ସଂହିତା ଲାଗୁ କରିବା ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି। କାତାରର ରାଜଧାନୀ ଦୋହାଠାରେ ଆଜିଠାରୁ ପୁଣି ଥରେ ଆରମ୍ଭ ହେବ ଆମେରିକା ଓ ଇରାନ୍ ମଧ୍ୟରେ ଆଲୋଚନା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା 3 ତାରିଖରୁ ଆରମ୍ଭ। ସୁରକ୍ଷିତ ଯାତ୍ରାକୁ ସୁନିଶ୍ଚିତ କରିବା ପାଇଁ ବ୍ୟାପକ ପଦକ୍ଷେପ ଏବଂ ଫିଫା ବିଶ୍ୱକପ୍ ଫୁଟବଲ ପ୍ରତିଯୋଗିତାରେ ଜାପାନକୁ 2-1 ଗୋଲ୍ରେ ପରାସ୍ତ କଲା ବ୍ରାଜିଲ। ସମ୍ବାଦ ଶେଷ ହେଲା। ଅଧିକ ସମ୍ବାଦ ପାଇଁ ଆପଣମାନେ ନ୍ୟୁଜ୍ ଅନ୍ ଏଆଇଆର୍ .gov.in ୱେବ୍ସାଇଟ୍ ଏବଂ ନ୍ୟୁଜ୍ ଅନ୍ ଏଆଇଆର୍ ଆପ୍ରେ ଲଗ୍ଇନ୍ କରିପାରିବେ।

ଆପଣମାନେ କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶୁଣନ୍ତୁ ଓଡ଼ିଆ ଭକ୍ତିଗୀତ। ଗୀତ ଓ ସଙ୍ଗୀତ ଚନ୍ଦ୍ରଭାନୁ ଶତପଥୀ। ପ୍ରଥମ ଶିଳ୍ପୀ ତୃପ୍ତି ଦାସ ଓ ଦେବାଶିଷ ମହାପାତ୍ର।

0: ଓଡ଼ିଆ ଭକ୍ତି ଗୀତ ଶୁଣୁଥିଲେ। ଶିଳ୍ପୀ ଥିଲେ ତୃପ୍ତି ଦାସ, ଦେବାଶିଷ ମହାପାତ୍ର ଏବଂ ତପୁ ମିଶ୍ର। ଗୀତ ଓ ସଙ୍ଗୀତ ଚନ୍ଦ୍ରଭାନୁ ଶତପଥୀ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଶୁଣନ୍ତୁ ଚାଷର ହାଲ। ଉପସ୍ଥାପନା କୀର୍ତ୍ତନ ଦୀପ, ପ୍ରଯୋଜନା ମନୋଜ କୁମାର ପୂଜାରୀ।
1: ପରୀକ୍ଷା ଆଗରୁ ଯେନ୍ତା ବନେ ଟିକେ ପଢ଼ାପଢ଼ି କର୍ବାକେ ପଡ଼ିଥିସି, ପ୍ରସ୍ତୁତି ହେବାକେ ପଡ଼ିଥିସି, ଯୁଦ୍ଧ ହେବାର ଆଗରୁ ଯେନ୍ତା ସବୁକେ ସଜବାଜ କର୍ବାକେ ପଡ଼ିଥିସି, ସେନ୍ତା ଚାଷ କର୍ବାର ଆଗରୁ ବି ପ୍ରସ୍ତୁତିର ନିହାତି ଦରକାର ରହିଛି। ଯେକୌଣସି ଜାଗାରେ ଚାଷୀ ଭାଇମାନେ ଯେତେବେଳେ ଚାଷର ଲାଗି ପ୍ରସ୍ତୁତି ହେଉଛନ୍, ତିନ୍ ଚାରିଟା ଜିନିଷ୍କେ ସବୁବେଳେ ଧ୍ୟାନ ରଖ୍ଲେ ଯାଇକିରି, ନହେଲେ ଆମେ ଆଗ୍କେ ଯିମା ଆର୍ ଯେନ୍ ସମୟକେ ଚାଷ୍ରେ କିଛି ବି ସମସ୍ୟାକେ ଯେତେବେଲ୍କେ ଆମେ ସାମ୍ନା କର୍ମା, ସେତ୍କି ବେଲ୍କେ ଆମର୍ ବୁଦ୍ଧି ଇଆଡ଼େ ସେ ବି ନେଇ ହେଇପାରୁ କି ସିଆଡ଼େ ବି ନେଇ ହେଇପାରୁ। ସେ ହିସାବରେ ଧାନ ଚାଷର ପ୍ରସ୍ତୁତିକେ ଯଦି ଆମେ ଦେଖ୍ମା, ପହେଲା ଏକ ନମ୍ବର କଥା ହେଉଛେ ଜମିକେ ସଜବଜ କର୍ବାରଟା, ଜମିକେ ଜୁତାଜୁତି କରିକିରି ସବୁଆଡ଼େ ପୁରା ସମାନ କରିକିରି ରଖ୍ବାର ନିହାତି ଦରକାର। କାହିଁକିରି ମାଟି ଯେତ୍କି ଜୁତ ହେଇପାରିଛେ ସେଟା କେତେ କେତେ ବଢ଼ିଆ, ମାଟିର ଜୁତ୍କେ ଦେଖ୍ମା ବେଲେ କେତେ କାଶ ଅନ୍ତତଃ କର୍ବାର କଥା, କିଛି ନେଇ ହେଲେ ଚାର କାଶ ନିହାତି କର୍ବାର କଥା। ଚାର କାଶରେ ଆର୍ ସେଟା ବି ଯଦି ଖରାଦିନେ ଚାର କାଶ କରା ହେଉଛେ ବୋଇଲେ ପୁରା ଲଟା ମରିଯାଏସି। ଥରେ ଥରେ କୁହାଯାଏସି ଯେ ଅସମିଆକେ ବର୍ଷା, ଉଦିନିଆ ଯଦି ବର୍ଷା ହେଉଛେ ଆଉ ସେ ବର୍ଷାରେ ଚାଷୀ ଭାଇମାନେ କିଛି ଜୁତାଜୁତି କରିଦେଇଛନ୍ ବୋଇଲେ ସେଟା ଚାଷର ଲାଗି ଅମୃତ ବୋଲିକିରି କୁହାଯାଏସି। ଆଗ୍କେ ରୋଗ ପୋକ ବି ନେଇ ହୁଏ, ବହୁତ ଗୁଡ଼ାଏ ଆମର ଖର୍ଚ୍ଚା ପୁରା ସବୁ ନିହାତି ହିସାବରେ କମିଯିବା, ସେଟାକେ ବି ଆମେ ଧ୍ୟାନ ରଖ୍ବାର କଥା। ଆର୍ ସେ ହିସାବରେ ଆଗତରିଆ ଜୁତାଜୁତି ଯଦି ଆମେ କରିପାରିଥିମା, ପ୍ରସ୍ତୁତି ହେଇଥିମା ବୋଇଲେ ନିହାତି ହିସାବରେ ଯେତେବେଲ୍କେ ସମିଆ ବର୍ଷା ଧରୁନ ଆସିଗଲା କି ସମିଆ ହେଇଗଲା, ସିଧା ଆମେ ହାତେ ଥିଲେ ଗାତେ ମାରି ବୋଲିକିରି କୁହାଯାଏସି। ସେ ହିସାବରେ ଯଦି ଆମେ ଦେଖ୍ମା ବୋଇଲେ ଜମି ପ୍ରସ୍ତୁତି, ତାର୍ ସାଙ୍ଗେ କିଛି ଖତ୍ ଖାର, ଖତ୍ ଖାରର କଥା ଯେତେବେଳେ ଆଇଲେ ସଡ଼ା ଗୋବର ଖତ୍ ଚାଷୀ ଭାଇମାନେ ଯଦି ବ୍ୟବହାର କରିପାରୁଛନ୍ କେତେ ନା କେତେ ବଢ଼ିଆ। ଆଜିକାଲି ବି ଅନେକ ଜାଗାରେ ଚାଷୀ ଭାଇମାନେ ନିଜେ ବି ସଡ଼ା ଗୋବର ସବୁ ଗାଈ ଦାମୁରମାନଙ୍କ ଠାରୁ ସଂଗ୍ରହ କରିକିରି ସେଟାକେ ବ୍ୟବହାର କରୁଛନ୍, ଆର୍ ସେଟା ଚାଷର ଲାଗି କେତେ ନା କେତେ ଭଲ୍ ହେ। କାହିଁକିରି ଯେନ୍ ଜାଗାରେ ଆମେ ରାସାୟନିକ ସାର ଉପଯୋଗ କରିକିରି ମାଟିକେ ଆମେ ଗୋଟେ ଲାଞ୍ଚୁଆ କରିଦେଲାନ, ଯାହାଦ୍ୱାରା କି ଇଥର ଯେତ୍କି ସାର ଦେଇଥିବେ ଆର ଥରକେ ତାନୁ ଟିକେ ଅଧିକା ସାର ଯଦି ନେଇଦେଲି ବୋଇଲେ ଜମି ମାନେ ଖୁବ୍ବା ବୋଲିକିରି କହିବ, ମୋତେ କମ୍ ହେଇଗଲା ବୋଲେ ସେ ହିସାବରେ କାମ ନେଇ କରି। ତେଣୁକରି ଯେତେ ସମ୍ଭବ ହେଉଛେ ଆମେ ଯଦି ଜୈବିକ ଖତ ଯଦି ଦେବାର ବ୍ୟବସ୍ଥା କର୍ମା ବୋଇଲେ ବଢ଼ିଆ ହେ। ଆର୍ ଯେନ୍ ଜାଗାରେ ଚାଷୀ ଭାଇମାନେ ପୁରା ଅଭ୍ୟାସ କରିକିରି ରାସାୟନିକ କେତେ କେତେ ଦେତେ ଲାସୁଛନ୍ ଆର୍ ହଠାତ୍ ସେ ପରିବର୍ତ୍ତନ କର୍ବାର ଯେତେବେଲେ ଯାଉଛନ୍, ନେଇ କରିକିରି ଜୈବିକ ଅଧା ରାସାୟନିକ ଅଧା, ଆର ବର୍ଷକେ ତାର୍ ନୁ ଆର୍ ଅଧା ରାସାୟନିକକେ କମ୍, ତାର୍ ଆର ବର୍ଷ ତାର୍ ନୁ ଆର୍ ଟିକେ କମ୍, ଏନ୍ତାକିରି ଭାଗ ଭାଗ କରି କମ୍ ତେଲ ଗଲେ ମାଇଟ୍ ବି ଜାନି ନେଇପାରେ ଆର୍ ଆମର ଜୈବିକ ଆଡ଼ୁ ବି ଆମେ ବଢ଼ିଯିମା। ଆଜିକାଲି ଜୈବିକ ଚାଷ ଉପରେ ବେଶୀ ଚାଷୀ ଭାଇମାନେ ଧ୍ୟାନ ଦେବାର କଥା। ଇଟା ହେଲା ଆମର ଯେନ୍ଟାକି ପହଲା ହେଲା ଜମିନ, ତାପରେ ଆସିଲା ଖତ ଖାର, ତାପରେ ଆମର କିଛି ପୁଞ୍ଜି ଥିବାର କଥା। ଯେତେବେଲ୍କେ ଅନେକଟେ ଚାଷୀ ଭାଇମାନେ ବର୍ଷାର ସମୟ ଆଗେ ବିହନ ପାଚଲ ଖୁଜା ଖୋଜି କି ଆମର ଠାନେ ଯଦି ଧରୁନ୍ ପୁଞ୍ଜି ନେଇନ ବୋଇଲେ ଆମେ ଠିକ୍ ସମୟ ଆଗେ ଯେନ୍ଟା କର୍ବାରଟା ସେଟା କରି ନେଇପାରୁ। ସେଥିର୍ଲାଗି ଚାଷର ଲାଗି ଗୋଟିଏ ଜଣେ ଯଦି ଚାଷୀ ଭାଇ କେତେ ଏକର ଚାଷ କରୁଛନ୍, କେତେ ଖର୍ଚ୍ଚା ହେଉଛେ, ତାର ଗୋଟେ ପୁଞ୍ଜିଟେ।

0: ସବୁବେଳେ ହାତେ ଗୋଟେ ପାଣ୍ଠିଟେ ଥିବାର କଥା। ସେ ପାଣ୍ଠିରୁ ଆମେ ଆରାମସେ ଯେନ୍ ସମୟ ଆଗେ ଯେନ୍ଟା ଦରକାର ସେଟା ଆମେ ସହଜରେ କରିପାର୍ମା, ଚାଷ ଯେନ୍ଟାକି ଆମକେ ସହଜେ ହେଇପାର୍ମା। ଏତ୍କି ଯଦି ଆମେ ନଉଛୁଁ ଧାନ ଚାଷର ପ୍ରସ୍ତୁତିରେ, ଆର୍ ତ କେତେ କେତେ କଥା ସବୁ ରହିଛେ, କିନ୍ତୁ ମୁଖ୍ୟ ମୁଖ୍ୟ ଦୁଇ ତିନିଟାକି ଠିକ୍ କରିକିରି ବି ଆମେ ଆଗ୍କେ ବଢ଼ି ପାର୍ମା।
1: ଚାଷ ହାଲ କାର୍ଯ୍ୟକ୍ରମରେ ଶୁଣୁଥିଲେ ଧାନ ଚାଷର ପ୍ରସ୍ତୁତି ସମ୍ପର୍କରେ। ଉପସ୍ଥାପନ କଲେ କୀର୍ତ୍ତନ ଦୀପ, ପ୍ରଯୋଜନା ମନୋଜ କୁମାର ପୂଜାରୀ, ଆକାଶବାଣୀ ବଲାଙ୍ଗୀର। ପ୍ରଚାର କରୁଛୁ ଗୋସ୍ୱାମୀ ତୁଳସୀଦାସ ରଚିତ ହିନ୍ଦୀ ଭକ୍ତି ଧାରାବାହିକ ଶ୍ରୀ ରାମଚରିତ ମାନସର 326ତମ ଭାଗ। କଣ୍ଠଶିଳ୍ପୀ ସୁରେଶ ୱାଡ଼େକର।

0: ଶ୍ରୀ ରାମଚରିତ ମାନସର 326ତମ ଭାଗ ଶିଳ୍ପୀ ଥିଲେ ସୁରେଶ ୱାଡେକର କାର୍ଯ୍ୟକ୍ରମ ଶୁଣିଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ
1: ଅଭ୍ୟାସ ବଦଳାଓ
2: ମେସିନରେ ଲୁଗା ପକାଇବା ପୂର୍ବରୁ ଚେକ୍ କରିନଥିଲ କି
1: ବଦଳାଓ ବଦଳାଓ ଅଭ୍ୟାସ ବଦଳାଓ ଏବେ ନିକଟସ୍ଥ ବ୍ୟାଙ୍କ ଯାଇ ଫଟା ପୁରୁଣା ନୋଟ୍ ବଦଳାନ୍ତୁ ଯଦି ବ୍ୟାଙ୍କ ମନା କରେ ତ ଆର୍ବିଆଇର ଅମ୍ବଡ୍ସମ୍ୟାନ୍ ପାଖରେ ଅଭିଯୋଗ କରନ୍ତୁ ଆର୍ବିଆଇ କହେ ସଚେତନ ହୁଅନ୍ତୁ ସତର୍କ ରୁହନ୍ତୁ
0: ଆକାଶବାଣୀ ବଲାଙ୍ଗୀର ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ପ୍ରଚାର କରୁଛୁ ଛାନ୍ଦ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ରଚନା ପ୍ରଥମ ଶିଳ୍ପୀ କୃଷ୍ଣଚନ୍ଦ୍ର ରାୟ

ପାରମ୍ପରିକ ଗୀତ କାର୍ଯ୍ୟକ୍ରମରେ ଛାନ୍ଦ ଶୁଣୁଥିଲେ କବି ସମ୍ରାଟ ରୁପେନ୍ଦ୍ର ଭଞ୍ଜଙ୍କ ରଚନାରୁ ଶିଳ୍ପୀ ଥିଲେ କୃଷ୍ଣଚନ୍ଦ୍ର ରାୟ ଏବଂ ସୁମିତ୍ରା ଗରବଡ଼ୁ। ଆକାଶବାଣୀ ବଲାଙ୍ଗୀର ସକାଳ 8ଟା ହେବାକୁ ଯାଉଛି। ହିନ୍ଦୀରେ ସମ୍ବାଦ ଶୁଣିପାରିବେ କିଛି ସମୟ ପରେ। ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ବ୍ରହ୍ମାଣ୍ଡ ଠାକୁର ଶ୍ରୀ ଜଗନ୍ନାଥ ବର୍ଷକ ମଧ୍ୟରେ ବିଭିନ୍ନ ପ୍ରକାରର ବେଶ ହୋଇଥାନ୍ତି। ଏହି ବେଶର ଅନ୍ୟ ନାମ ଶୃଙ୍ଗାର। ଏହା ପ୍ରାଚୀନ କାଳରୁ ଚଳି ଆସୁଛି। ସେହି ସବୁ ବେଶମାନଙ୍କ ମଧ୍ୟରୁ ଗଜାନନ ବେଶ ଅନ୍ୟତମ। ଶ୍ରୀଜଗନ୍ନାଥଙ୍କ ଗଜାନନ ବେଶ ଜ୍ୟେଷ୍ଠ ମାସ ସ୍ନାନ ପୂର୍ଣ୍ଣିମା ତିଥିରେ ସ୍ନାନ ମଣ୍ଡପରେ ହିଁ ହୋଇଥାଏ।

0: ପ୍ରଭୁ ଜଗନ୍ନାଥ ହେଉଛନ୍ତି ଜଗତର ନାଥ, ସର୍ବଧର୍ମ ସର୍ବବିଭେଦ ନିର୍ବିଶେଷରେ ସେ ସର୍ବବ୍ୟାପୀ, ସର୍ବଘଟରେ ବିରାଜମାନ। ଦେବସ୍ନାନ ଯାତ୍ରା ଅବସରରେ ସ୍ନାନ ମଣ୍ଡପରେ ଠାକୁର ଧାରଣ କରିଥିବା ଗଜାନନ ବେଶ, ଯାହାକୁ ବଡ଼ ଦାଣ୍ଡରେ ଥାଇ ଭକ୍ତ ଦର୍ଶନ କରେ, ସେ ସବୁ ଗୋଷ୍ଠୀ ସବୁ ଜାତି ସବୁ ଧର୍ମ ନିର୍ବିଶେଷରେ ଏକ ମାନବବାଦୀ ଯାତ୍ରା ଭାବରେ ପରିଚିତ। ସେହି ଗଜାନନ ବେଶ ସମ୍ପର୍କରେ ସୂଚନା ଦେଉଛନ୍ତି ଗବେଷକ ଡକ୍ଟର ଭାସ୍କର ମିଶ୍ର। ପ୍ରଥମେ ଏହି ବେଶର ଉତ୍ପତ୍ତି ଓ ଆରମ୍ଭର କଥା।
1: ଗଜାନନ ବେଶର ଉତ୍ପତ୍ତି ସମ୍ପର୍କରେ ଜଣାଯାଏ ଯେ ସପ୍ତଦଶ ଶତାବ୍ଦୀରେ ଗଣପତି ଭଟ୍ଟ ନାମରେ ଜନୈକ ଭକ୍ତ ସେ ମହାରାଷ୍ଟ୍ରରୁ ଆସିଥିଲେ, ଏବଂ ସେ ଯେଉଁଦିନ ଆସିଥିଲେ ସେଦିନ ସ୍ନାନ ପୂର୍ଣ୍ଣମୀ ପଡ଼ିଥିଲା। ସେ ଜଗନ୍ନାଥ ମହାପ୍ରଭୁଙ୍କୁ ଦର୍ଶନ କରି ଅପାର ସନ୍ତୋଷ ଲାଭ କଲେ ନାହିଁ, କାରଣ ତାଙ୍କର ଇଷ୍ଟ ଦେବତା ହେଇଥିଲେ ଗଣପତି। ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ନ ପାଇ ଫେରିଗଲେ। କିଛି ବାଟ ଯିବା ପରେ ତାଙ୍କୁ ଗୋଟିଏ ସେବକ ଦେଖାହେଲେ, ଏବଂ ଫେରିଯିବାର ପ୍ରଶ୍ନ ପଚାରିବାରୁ ସେ କହିଲେ ଯେ ମୁଁ ଯେଉଁ ଇଷ୍ଟଦେବଙ୍କୁ ଖୋଜୁଥିଲି ସେ ଗଣପତିଙ୍କୁ ଜଗନ୍ନାଥଙ୍କ ମଧ୍ୟରେ ଦେଖିବାକୁ ପାଇଲିନି। ତେଣୁ ସେ କହିଲେ ପୁଣି ଆପଣ ଆଉ ଥରେ ପୁନର୍ବାର ଯାଇ ମହାପ୍ରଭୁଙ୍କୁ ଦେଖନ୍ତୁ, ସେ ଆପଣଙ୍କୁ ଗଣପତି ରୂପରେ ଦର୍ଶନ ଦେବେ। ପୁନର୍ବାର ଯେତେବେଳେ ଆସି ଗଣପତି ଭଟ୍ଟ ସ୍ନାନ ମଣ୍ଡପ ଉପରେ ଆଖି ମୁଜି ଦର୍ଶନ କରୁଛନ୍ତି, ସେହି ସମୟରେ ତାଙ୍କୁ ଜଗନ୍ନାଥ ସ୍ୱୟଂ ତାଙ୍କୁ ଗଣପତି ଭାବରେ ଦେଖାଗଲେ। ତାଙ୍କରି ସେହି ସ୍ମୃତିକି ରକ୍ଷା କରି ଆମର ଆଜି ପର୍ଯ୍ୟନ୍ତ ନିୟମିତ ଭାବେ ଏହି ହସ୍ତିବେଶ କରାଯାଉଅଛି। ଏହାକୁ ଗଜାନନ ବେଶ କରାଯାଏ। ଜଗନ୍ନାଥ ଏବଂ ବଳଭଦ୍ର ଏ ସମ୍ପୂର୍ଣ୍ଣ ଭାବରେ ଗଜାନନ ବେଶରେ ସୌନ୍ଦର୍ଯ୍ୟରେ ଭୂଷିତ ହୋଇଥାନ୍ତି।

0: ସ୍ନାନ ପୂର୍ଣ୍ଣିମା ଦିନ ସ୍ନାନ ମଣ୍ଡପରେ ଅନୁଷ୍ଠିତ ନୀତି ସବୁ ସହିତ ଯୋଡ଼ି ହୋଇ ରହିଛି ଗଜାନନ ବେଶର ନୀତି। ଅନେକ ସେବକ ସେବାୟତମାନେ ଏହି ବେଶ ସହିତ ଯୋଡ଼ି ହୋଇ ଅଛନ୍ତି।
1: ଶ୍ରୀମନ୍ଦିରରୁ ଜନୈକ ଅଧିକାରୀ କମାଣ୍ଡର ନେତୃତ୍ୱରେ କାହାଳିଆ ବେହେରା ଖୁଣ୍ଟିଆ ଘଣ୍ଟ ଛତା ଓଲାର ଭଜନ୍ତ୍ରୀ ଲେଙ୍କା ପ୍ରମୁଖ ସେବକ ମଠ ବିଜେସ୍ଥଳୀଠାରେ ପହଞ୍ଚିବା ପରେ ଭେଷ ସାମଗ୍ରୀ ତାଟରେ ରଖାଯାଇ ପ୍ରଥମେ ପଣା ଭୋଗ ସରିଥାଏ ଏବଂ କାହାଳି ବାଜିଲା ପରେ ଘଣ୍ଟ ବାଜି ତାଟରେ ସେହି ଭେଷ ଉପକରଣମାନ ମଠରୁ ମନ୍ଦିରକୁ ଆସେ। ମହାପ୍ରଭୁଙ୍କର ପ୍ରସିଦ୍ଧ ଜଳ ଲାଗି ନୀତି ସରିବା ପରେ ତାପରେ ମୈଲମ ଏବଂ ଭେଷ ହୋଇଥାନ୍ତି। ଏହି ଜଳ ଲାଗି ନୀତି ପରେ ମହାପ୍ରଭୁଙ୍କର ପ୍ରସିଦ୍ଧ ଗଜାନନ ଭେଷ ହୋଇଥାନ୍ତି। ଗଜାନନ ଭେଷ ହେଲା ପରେ ଗଜପତି ମହାରାଜା ସ୍ନାନ ମଣ୍ଡପ ଉପରେ ଛେରାପରା ନୀତି ସମ୍ପନ୍ନ କରିଥାନ୍ତି। ଭେଷ ଯେତେବେଳେ ଆସେ ସ୍ନାନ ମଣ୍ଡପ ଉପରେ ପ୍ରଥମେ ସୁଆରବଡ଼ୁ ପାଣି ପକାଇ ସ୍ନାନ ମଣ୍ଡପକୁ ସଫା କରନ୍ତି ଏବଂ ତାଟ ପକାନ୍ତି। ଖୁଣ୍ଟିଆ ମେକଅପ୍ ସେତେବେଳେ ଉପସ୍ଥିତ ଥାନ୍ତି। ଖୁଣ୍ଟିଆ ସେ ଯେଉଁ ଉପକରଣ ସବୁ ଆଣି ତାଟରେ ରଖିଥାନ୍ତି। ଏଥିରେ ମୁଖ୍ୟତଃ ବିଗ୍ରହମାନଙ୍କର ସ୍ନାନ ଭେଷ ସମୟରେ ଯେଉଁ ଗଜାନନ ଭେଷ ହୁଏ ସେ ସମୟରେ ତଳୁଛ ଭିତରଛ ପାଳିଆ ପୁଷ୍ପାଳକ ଏବଂ ସମସ୍ତ ବାଡ଼ଗ୍ରାହୀ ଦଇତାପତିମାନେ ଖୁଣ୍ଟିଆ ମେକଅପ୍ ମାନେ ମିଶି ଏହି ଭେଷ କରିଥାନ୍ତି। ଭେଷ ହେବାକୁ ପ୍ରାୟ 40 ମିନିଟ୍ ସମୟ ଲାଗିଥାଏ। ଯେତେବେଳେ ଭେଷ ସରିଯିବ ସେତେବେଳେ ଉପରେ ଶୋଧ କରାଯାଏ, ଅର୍ଥାତ୍ କେହି ଲୋକ କାହାକୁ ରଖାଯାଏନି ସେଠାରେ। ତାପରେ ଆମର ପାଣି ପଡ଼େ, ପାଣି ପଡ଼ି ସାରିଲା ପରେ ଟେରା ବନ୍ଧାଯାଏ। ପ୍ରତିହାରୀ ସେବକ ଟେରା ବାନ୍ଧନ୍ତି। ଟେରା ମାନେ ଗୋଟିଏ ସ୍ୱତନ୍ତ୍ର ଗାମୁଛା ସୂତା ବସ୍ତ୍ର ଯେଉଁଟାକି ଖୁଣ୍ଟରେ ବନ୍ଧା ଯାଇଥାଏ। ଠାକୁରଙ୍କର ଭୋଗ ବେଳେ ଆମର ପରମ୍ପରା ରହିଛି।

0: ଶ୍ରୀ ମନ୍ଦିରରେ ଯେତେବେଳେ ଭୋଗ ଆସିବା ପୂର୍ବରୁ ଗୋଟେ ଟେରା କନାଟେ ବନ୍ଧାଯାଏ, ଟେରା ବନ୍ଧା ସରିଲା ପରେ ପ୍ରତିଆରୀ ଯିଏ ପାଳିଆ ପ୍ରତିଆରୀ ସେବକ ସେ ଯାଆନ୍ତି ରୋଷକୁ ଭୋଗ ଡାକିବା ପାଇଁ। ଉଲ୍ଲେଖନୀୟ ବିଷୟ ଯେ ସେଦିନ ଭୋଗ ଯେଉଁ ଡକାଯାଏ ଘଣ୍ଟ ଛତା ସର୍ବାଙ୍ଗ ମାନେ ବିଶେଷ ଧରଣର ତଳୁଛ ପ୍ରଧାନୀ ହାତ ପୈଠ ହେଇକି ଯିବେ, ଅଜନ୍ତ୍ରୀ ବାଜା ବାଜିବ, କାହାଳିଆ ରହିବ, ଘଣ୍ଟ ରହିବ, ଇ ଗୋଟିଏ ଛେକ ଭୋଗ କ୍ରମାୟନରେ 2 ଘଣ୍ଟା ଧରିକିରି ଏ ଭୋଗ ବୁହା ଚାଲିଥାଏ। ସ୍ନାନ ମଣ୍ଡପ ଉପରେ ସମ୍ପୂର୍ଣ୍ଣ ଭାବରେ ଭୋଗ ବଢ଼ା ଯାଇଥାଏ ଏବଂ ତାକୁ ପୂଜା ପଣ୍ଡା ସେବକମାନେ ଷୋଡ଼ଶ ଉତ୍ସବରେ ଭୋଗ କରିଥାନ୍ତି।
1: ମହାପ୍ରଭୁଙ୍କର ବେଶ ଅନେକ, ସେହି ବେଶଗୁଡ଼ିକୁ ସାଧାରଣତଃ 3 ଭାଗରେ ପରିଚିତ କରାଯାଇଥାଏ, ଯଥା ବସ୍ତ୍ର ବେଶ, ଭୂଷଣ ବେଶ ଏବଂ ପୁଷ୍ପ ବେଶ।
2: ବସ୍ତ୍ର ବେଶ, ଜଗନ୍ନାଥଙ୍କର ବସ୍ତ୍ର ଦ୍ୱାରା ବେଶକୁ ବସ୍ତ୍ର ବେଶ କୁହାଯାଏ। ଏଥିରେ ଗଡ଼ା, ସୂତା ଘୋଡ଼, ସୂତା ପୁଟା, ସୂତା ଚୂଳ ଫୁଟା, ସୂତା ଶ୍ରୀମୁଖ ବଳ, ସୂତା ଲୁଗା, ଚାଦର, ବୋଇରାଣୀ, ପତନୀ, ନେତଫୁଟା, ଚେହେଲି, ପାଟ, ଖଣ୍ଡୁଆ ଆଦି ବ୍ୟବହାର କରାଯାଏ। ପୁନଶ୍ଚ ବାର ଅନୁସାରେ ଭିନ୍ନ ଭିନ୍ନ ବସ୍ତ୍ର ପରିଧାନ କରନ୍ତି। ରବିବାରେ ଲାଲ ବସ୍ତ୍ର, ସୋମବାର କଳା ଛିଟ ମିଶା ଧଳା ବସ୍ତ୍ର, ମଙ୍ଗଳବାର ବାରପଟିଆ ପଞ୍ଚରଙ୍ଗୀ ବସ୍ତ୍ର, ବୁଧବାର ନୀଳ ବସ୍ତ୍ର, ଗୁରୁବାର ବସନ୍ତ ପିତ ବସ୍ତ୍ର, ଶୁକ୍ରବାର ଶୁକ୍ଳ ବସ୍ତ୍ର ଓ ଶନିବାର କୃଷ୍ଣ ବସ୍ତ୍ର। ଭୂଷଣ ବେଶ, ବିଭିନ୍ନ ରତ୍ନ, ମଣି, ମାଣିକ୍ୟ, ସୁବର୍ଣ୍ଣ ଭୂଷଣ ଦ୍ୱାରା ବେଶକୁ ଭୂଷଣ ବେଶ କୁହାଯାଏ। ଏଥିରେ ବିଭିନ୍ନ ରତ୍ନମାଳ, ଚିତା, ପଦକ, କରପଲ୍ଲବ, ମାଳି, ପୟର, ଅସ୍ତ୍ର ଆଦି ବ୍ୟବହାର କରାଯାଏ। ପୁଷ୍ପ ବେଶ, ପୁଷ୍ପପତ୍ର ଦ୍ୱାରା ବେଶକୁ ପୁଷ୍ପ ବେଶ କୁହାଯାଏ। ଏଥିରେ ତୁଳସୀ, ଦୟଣା, ମରୁଆପତ୍ର, ପଦ୍ମ, ମାଳତୀ, ଜୁଇ, ଜାଇ, ମଲ୍ଲୀ, ଚମ୍ପା ଆଦିର ମାଳ, ଚୂଳ ଓ ଚିତା ତଥା ପଦକ ବ୍ୟବହାର କରାଯାଏ।
1: ସ୍ନାନ ପୂର୍ଣ୍ଣମୀରେ ଗଜାନନ ବେଶ ସମୟରେ ଯିଏ ପ୍ରଭୁ ଜଗନ୍ନାଥ, ବଡ଼ ଭାଇ ବଳଭଦ୍ର, ଆଉ ଦେବୀ ସୁଭଦ୍ରାଙ୍କ ଦର୍ଶନ କରନ୍ତି, ସେ ନିରାମୟ ସ୍ଥାନ ଅବ୍ୟୟ ପଦକୁ ଗମନ କରିଥାନ୍ତି ବୋଲି ବ୍ରହ୍ମ ପୁରାଣରେ ବର୍ଣ୍ଣିତ ଅଛି।

ଶୁଣୁଥିଲି ଶ୍ରୀକ୍ଷେତ୍ର ମାଧୁରୀ, ବିଷୟ ଥିଲା ଗଜାନନ ବେଶ, ଆଲୋଚନା କରିଥିଲି ଡକ୍ଟର ଭାସ୍କର ମିଶ୍ର, ପ୍ରଯୋଜନା ପ୍ରଦୀପ୍ତ ଶ୍ରୀଚନ୍ଦନ, ପ୍ରଯୋଜନାରେ ସହାୟତା ଗୋଲକ ବିହାରୀ ମହାପାତ୍ର ଏବଂ ଚିରଞ୍ଜୀବୀ ରାଉତରାୟ।

0: ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।
1: ଆଚ୍ଛା, ତମର ସବୁ ରିପୋର୍ଟ ଦେଖେଲ, ଏଚ୍ଆଇଭି ଟେଷ୍ଟ ହେଇଛି?
2: ନାଇଁ ଡାକ୍ତର ବାବୁ, ସେଇଟା କଣ ନିହାତି ଜରୁରୀ?
3: ଆଜ୍ଞା ହଁ, ଗର୍ଭାବସ୍ଥାରେ ପ୍ରତ୍ୟେକ ମହିଳା ନିଜର ଏଚ୍ଆଇଭି ପରୀକ୍ଷା କରେଇ ନେଇ ଅଜଣା ଆତଙ୍କଠୁ ଦୂରେଇ ରୁହନ୍ତୁ।
4: ଯଦି ରିପୋର୍ଟ ପଜିଟିଭ ଆସେ ତାହେଲେ ଉପଯୁକ୍ତ ଚିକିତ୍ସା ଜରିଆରେ ନିଜେ ତଥା ଶିଶୁ ଉଭୟ ଏଡ୍ସ ଭଳି ମାରାତ୍ମକ ରୋଗକୁ ପ୍ରତିରୋଧ କରନ୍ତୁ।
5: ମନେ ରଖନ୍ତୁ, ଏହି ପରୀକ୍ଷା ଏବଂ ଚିକିତ୍ସା ନିକଟସ୍ଥ ସରକାରୀ ଡାକ୍ତରଖାନାରେ ଥିବା ICTC କେନ୍ଦ୍ରରେ ମାଗଣାରେ ଉପଲବ୍ଧ।
4: ଅଧିକ ଜାଣିବା ପାଇଁ ଟୋଲ୍ ଫ୍ରି ନମ୍ବର 1097 ସହ ଯୋଗାଯୋଗ କରନ୍ତୁ।
5: ଓଡ଼ିଶା ରାଜ୍ୟ ଏଡ୍ସ ନିୟନ୍ତ୍ରଣ ସମିତି ଦ୍ୱାରା ଜନହିତରେ ଜାରି।
6: ଠିକ୍ ସମୟରେ ବୁଣନ୍ତୁ ଆଉ ପ୍ରଚୁର ଅମଳର ଗ୍ୟାରେଣ୍ଟି ପାଆନ୍ତୁ। ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ୍ ସମୟରେ ବୁଣା ଯାଇ ସାରିଛି।
7: ମୁଁ ଫସଲ ବିଷୟରେ ନୁହେଁ, NPS ସଞ୍ଚୟ ବିଷୟରେ କହୁଛି।
6: ଆଜ୍ଞା, ଇଏ NPS ସଞ୍ଚୟ କଣ?
7: NPS ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ NPS ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। NPS ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।
0: ପ୍ରଚାର କରୁଛୁ ଓଡ଼ିଆ କଥାଚିତ୍ରର ଗୀତ। କଥାଚିତ୍ର ସୌତୁଣୀ, କଣ୍ଠଶିଳ୍ପୀ ପ୍ରଣବ କିଶୋର ପଟ୍ଟନାୟକ, ଗୀତ ରଚନା ବୃନ୍ଦାବନ ଜେନା ଓ ସଙ୍ଗୀତ ବାସୁଦେବ ରଥ।

କେତୋଟି ଓଡ଼ିଆ କଥା ଚିତ୍ରର ଗୀତ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ସକାଳ 9ଟା ହେବାକୁ ଯାଉଛି, କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

0: ତେବେ ଆଉ ଡେରି କାହିଁକି, ଚାଲନ୍ତୁ ଆରମ୍ଭ କରିବା ମନ ଖୋଲି ଗପିବା। ହ୍ୟାଲୋ
1: ସସୁତା ନାଇଁ, ନମସ୍କାର।
0: ନମସ୍କାର,
1: ମୁଁ ଆପଣଙ୍କର ଅତି ପରିଚିତ ଶ୍ରୋତା ଡିଲାଞ୍ଚଳ ଭାଇ କହୁଛି, ଗ୍ରାମ ତେଲଗ ଜିଲ୍ଲା ବଲାଙ୍ଗୀର। ସସ୍ମିତା ନାନୀ କେନ୍ତା ଅଛନ୍? ବହୁତ ଦିନ ବ୍ୟବଧାନ ପରେ କଥା ହବା ଚାନ୍ସ ଟେ ମିଳିଲା। କେନ୍ କେନ୍ ହଜି ଯାଇଥିଲେ ଯେ?
0: ଆପଣଙ୍କର ଆଡେ ଯାଇଥିଲି।
1: ଆଚ୍ଛା ଆଚ୍ଛା ଆଚ୍ଛା, ଠିକ ଅଛି ଠିକ। ଆମର ଆଡେ କାଣା କହ, ଆମ୍ବେ ଟିକେ ଆଇଥିଲେ, ରାମନବମୀ ଦେଖି ଆଇଥିଲେ।
0: ଆଉ କାଣା ହାଲଚାଲ ଆପଣଙ୍କର?
1: ହାଲଚାଲ ତ ଅଛନ୍, ସବୁ ତ ଭଲ ଚାଲିଛେ। ସମସ୍ତେ କାଣା କରୁଛନ୍? ଜଳ ବର୍ଷା ସମସ୍ତେ ୱେଟ ରେ ଅଛନ୍, ଆର ବଡ଼ ଭାଗି ଲୋକ ତ ଅଛନ୍। ଧାନ ବନା ବୁନି ଅଲଟୁଟା ସରିଗଲାନ, ଏ ତ ସରିଗଲାନ। ଏଇଟା କାଣା କହୁଛନ୍ କି, ଅଗ୍ନି ବର୍ଷା ହଉଛେ, ଅଷାଢ଼ ମାସ ବାକେ ବସରାନ, କିନ୍ତୁ ଅଗ୍ନି ବର୍ଷା ହଉଛେ, କାଁ କରମା, ଗାଁ ତ ଚାଲିଛେ।
0: କେନ୍ ମାସ ବର୍ଷା ହେସି କହୁନ୍ ତ, ବର୍ଷା ମାସ କେନ୍ଟା?
1: ବର୍ଷା ମାସ ଆଷାଢ଼ ମାସ,
0: କିନ୍ତୁ
1: କାଣା ହେଲା କି, ଯେହେତୁ ମାସ ବଢିଗଲା, ଯୁଡ଼େ ଜେଟ ହେଇଗଲା, ଯୁଡ଼େ ଜେଟ ଯେତେ ହେଲା ଟିକେ ଅସୁବିଧା ପଡିଯାଇଛି ଯେ
0: ହେବା ବର୍ଷା ସିଓର ହେବା, ଆଉ ଆମର ଚାଷୀ ମାନଙ୍କର ଆଶା ସିଓର ପୂରଣ ହେବା। ବର୍ଷା ଟିକେ ହେଇଗଲା କି ମାଟି ଉଦା ହେଇଗଲା?
1: ମାଟି ଉଦା ଯେତେ ଗଲା କାଁ କହିଲେ କି, ଖୁବ ଶୀଘ୍ର ବର୍ଷା ହେବା ବୋଇଲେ, ତାପରେ ସମସ୍ତେ ଧାନ ବୁନା ବୁନି କରିକିରି ଏଟା ସମସ୍ତେ ରେଡି କରି, ଖାଲି ଏଟା ଜଳ ବର୍ଷା କରୁଛନ୍, ଅଗ୍ନି ବର୍ଷା ତ ରୁକୁଛେ। ତାର
0: ଆଉ ଟିକେ ବର୍ଷା ହେଇଗଲେ ଆଉ ଟିକେ ତାମାନେ ଷ୍ଟାର୍ଟ ହେଇଯିବା ଭଲସେ।
1: ଆପଣ କେନ୍ତା ଅଛନ୍?
0: ଆମେ ଭଲ ଅଛୁ, ପୁରା ବହୁତ ବଢିଆ ଅଛୁ। ଆଉ ଆଜି ଆପଣଙ୍କର ପସନ୍ଦର ଗୀତଟେ ଶୁଣା ମୁଁ ଭାବୁଛୁ।
1: ଆଇତେ ଦେବେ ନୀଳ ମାଧବ ଫିଲ୍ମର ଗୀତ ଚିନ୍ତା ଅଛି, ନୀଳ ମାଧବ ହେ।
0: ହଁ ବଢିଆ ଗୀତଟେ, ମତେ ଭଲ ଲାଗ୍ସି ଏଇ ଗୀତ।
1: ଖାଲି ନାଁ
0: ବଦଲି ଯାଇଛି, ତାକେ ଏ ମାସର ଅତିଥି କହୁଛୁ ଆମେ।
1: ଆକାଶବାଣୀ ବଲାଙ୍ଗୀର କେନ୍ଦ୍ର ସମସ୍ତ ନୀଳ।

0: ଏବେ ବି ଭାଲୁ ଅଛନ୍?
1: ଭାଲୁ ବହୁତ ଭାଲୁ ନାନୁ, ବହୁତ ଭାଲୁ ଅଛନ୍।
0: ଓହୋ, ବେଲେ ଜଙ୍ଗ ପାହାଡ ଚଢ଼ବାଟା ଡେଞ୍ଜର ଆଏ ବନୁନ?
1: ଖରା ମାସେ ଟିକେ ଡେଞ୍ଜର ଅଛେ ବେଲେ, ପାଣି ଫାଣିର ଟିକେ ଖରା ମାସେ ଟିକେ ସଟ୍ ହେସି ବେଲେ ଭାଲୁ ମାନେ ବହୁତ ଜଲ୍ଦି ମାନେ 5 ବାଜିଗଲେ ତଲକେ ପଲେଇ ଆସୁଛନ୍ ପାଣି ପିଇବାର ଲାଗି।
0: ଓହୋ, ଘରକେ ଗାଁ କେ ଆସୁନ?
1: ଗାଁ କେ ଇହାଦେ ଟିକେ ନେଇ ଆସବା ନା, ଆମର 7-8 ବରଷ ପୂର୍ବେ କଲେ ଯେନ୍ଟା କି ଆମର କଲେ ଆସୁରେ କାଁ ଯେ ବେଲେ ବନ କଟା ପୁରା ପାଣି ଶୁଖି ଯାଇକି ମ୍ୟାଟ ମାନେ ଫାଟି ଦଉଥିଲା। ନଳକୂଆ ମାନେ ଯେମିତିଲା ଗୋରୁ ଗାଈ ଲାଗି ଯେନ୍ ଧୁଡ଼ା ମାନେ କୁଡ଼ା ହେଇଥିଲା ପ୍ୟାଟ ପିଡ଼ା ଲାଗି ବୋଲେ ଭାଲୁ କି ସେ ଜାଗାକେ ପାଣି ପିଇବା ଲାଗି ପଳେଇ ଆସ।
0: ଓହୋ, ବେଲେ ଅସୁବିଧା ହଉଥିବା ସେତେବେଳେ ନାଇଁ କେଁ?
1: ସେତେବେଳେ ଟିକେ ଅସୁବିଧା ଥିଲା, ଇହାଦେ କିଛି ଅସୁବିଧା ନୁହଁ।
0: ଠିକ୍ ଅଛି, ବେଲେ ଗୀତ କହୁନ।
1: ଗୀତ ତ ଫିଲ୍ମର ନାଁ ତ ବୋଧେ ମୁଁ ଟିକେ ମନେ ନେଇନ, ବାକି ଏଇ ଯେ ବନଲତା ପାହାଡ ଆହା କିରେ ଦିଶେ କେଡ଼େ ସୁନ୍ଦର,
0: ଫୁଲ ଚନ୍ଦନ କଥା ଚିତ୍ରର
1: ପାହାଡ ପର୍ବତ କଥା ପଡ଼ିଗଲା କି ଗୀତ ଟିକେ ମନେ ପଡ଼ିଗଲା। ବହୁତ ବହୁତ ସୁନ୍ଦର ଗୀତ,
0: ହଁ ବହୁତ ସୁନ୍ଦର ଗୀତ। ତାର ପିକ୍ଚରାଇଜେସନ ବି ପୁରା ପାହାଡରେ କରା ହେଇଛେ, ବହୁତ ବଢିଆ ଲାଗ୍ସି। ସିନେମା ବି
1: ସିନେମା ବି ଯେତେ ବଢିଆ ଅଛି, ପୁରା ଷ୍ଟୋରି ସିନେମା, ସେଟା ଘରର ପରିବାର ଦେଖିକରି ଆରାମସେ ବସିକରି ଦେଖି ହବା।
0: ଶୁଣୁନ ଗୀତ।

0: ହ୍ୟାଲୋ,
1: ହଁ ହ୍ୟାଲୋ।
0: ଆକାଶବାଣୀ ବଲାଙ୍ଗୀର।
1: ହଁ, ମୁଁ ବୈଶାଖ ବରିଆ କହୁଥିଲି, ପୁତୁଷ ବାହାରୁ ଆଜ୍ଞା।
0: ବୈଶାଖ ଭାଇ, କେନ୍ତା ହାଲଚାଲ ଆପଣଙ୍କ? ଦୀପା ଠିକ୍ ଅଛେ?
1: ଖରା ବହୁତ ହଉଛେ ଆଜ୍ଞା।
0: ବର୍ଷା ହେଲା କି ନାଇଁ ଏଇ ଭିତରେ? ଟିକେ
1: ଟିକେ ଟିକେ ହେଲା ବର୍ଷା।
0: ଧୁକା ପବନ କରିଥିବା ତ?
1: ବହୁତ ଧୁକା ହେଲା।
0: ଆଉ ଗାଁରେ କାଣା ଇହାଦେ ଯାତ୍ରା ଅଛି ଆଗ୍କେ?
1: ଯାତ୍ରା ବୋଲେ ଆସନ୍ତି ଆମର ରଦୁତିଆ
0: ରଦୁତିଆ ଲାଗି ବୋଲେ ଗାଁରେ ମନ୍ଦିର ଅଛି।
1: ହଁ, ଇଏ ଆମର 1 କିଲୋମିଟର ଭିତରେ ଅଛି।
0: କେନ୍ ଗାଁରେ ଅଛି?
1: ଏଇଟା ବୋଲିଆ କଥା,
0: ଜଗନ୍ନାଥ ମନ୍ଦିର ଅଛି।
1: ଜଗନ୍ନାଥ ମନ୍ଦିର?
0: ହଁ, ବୋଲେ ଆପଣ ସମସ୍ତେ ଇନୁ ଦେଖି ଯାଏସନ୍ ସେନ୍କେ?
1: ହଁ ହଁ।
0: ଆଉ କାଁ ଯାତ୍ରା ହେସି ଏଠାନେ?
1: ଦେବୀ ଯାତ୍ରା ଆମର ଦଶହରା।
0: ଦଶହରା ବେଲେ ହେସି? ହଁ, ମନ୍ଦିର ଅଛି ଗାଁରେ।
1: ମନ୍ଦିର ଅଛି।
0: ଠିକ୍ ଅଛି। ଆପଣଙ୍କର ଘରେ ଆଉ କିଏ କିଏ ଅଛନ୍?
1: ବାବୁ ମାନେ ଅଛନ୍ ଦୁଇଟା।
0: କେତେ କେତେ ପଢ଼ୁଛନ୍?
1: ଗୋଟେ ପଢ଼ୁଛେ 9 କ୍ଲାସ୍ ଆର୍ ଗୋଟେ 8 କ୍ଲାସ୍। ଘୋରାନ ମୁଣ୍ଡା ଦେଇଥିନି।
0: ଆଚ୍ଛା, ସେନେ ରହିକରି ପଢ଼ୁଛନ୍ କି ଆନା ଜାନା କରୁଛନ୍?
1: ହଷ୍ଟେଲରେ।
0: ଠିକ୍, ଦୁଇ ଦୁଇ ବାବୁ ହଷ୍ଟେଲରେ ଅଛନ୍?
1: ନାଇଁ ନାଇଁ, ଗୋଟେ କେ ସାନଟା।
0: ଆଉ ବଡ଼ଟାର ପଢ଼ା?
1: ବଡ଼ଟାର ପଢ଼ା ଏଇଟା ଆମର ଜୁରି ମୁଣ୍ଡା।
0: ଜାନା ଆନା କରୁଛନ୍?
1: ହଏ ହଏ।
0: ଠିକ୍ ଅଛେ, ତିନେ ଆଜି ଗୀତଟେ ଶୁଣାମୁ ଆପଣଙ୍କୁ।
1: ଦିଲୱାଲେ ଜି ଥାଗା ଜିସ୍କେ ଲିଏ, ଆମର ମ୍ୟାଡ଼ାମ ନା କହୁଛନ୍ ପହେଲା ଉଷା ବଢ଼ିଆ।
0: ନହେଲେ ଗାଲି ଦେବେ କେଁ ପହେଲା କହୁଛନ୍?
1: ନାଇଁ ନାଇଁ, ଶୁଣିବେ ନା, ଏଇଟା ଅଛନ୍ତି, ଏଇଟା ଘରେ ଅଛନ୍ତି। ତାପରେ ଉଜ୍ଜଲ ବଢ଼ିଆ, କନ୍ୟା ନାୟକ,
0: ଶୁଣନ୍ତି ନା ଆପଣ ସମସ୍ତେ।

0: हेलो आकाशवाणी बलांगीर।
1: हाँ हेलो नानी, नमस्कार।
0: नमस्कार
1: नानी, मैं बरगढ़ कोटा पाल में स्वर्णप्रभा कर कहूँ चे।
0: हाँ केंता अच्छो ना पण
1: भल अच्छे नानी, भल अच्छे, सब भल अच्छे। आ खरा तो बहुत होचे, आ वर्षा वर्षी तो नहीं हबार, प्रबल खरा होचे, गरम बहुत लागुचे नानी।
0: आपणकर पाखे यहादे रथयात्रा हेबा?
1: ହଁ, ରଥଯାତ୍ରା ବେଲେ ଆମର ପାଖେ ତ ଆମର ଗାଁରେ ବି ତ ହେବା, ଗାଁରେ ବି ହଉଛେ। ତାପରେ ଆମର ପାଖେ ବେଲେ 20-25 କିଲୋମିଟର ଆମର ଭଟଲି ଯେନ୍ ଯାଇଥିବେ, ଦଧିବାମନ ଜଗନ୍ନାଥ ମହାପ୍ରଭୁ, ଦଧିବାମନ ମହାପ୍ରଭୁଙ୍କର ତାଙ୍କର ରଥଯାତ୍ରା ଆମର ପଶ୍ଚିମ ଓଡ଼ିଶାର ସେଟା ଦ୍ୱିତୀୟ ପୁରୀ ବୋଲସନ୍, ଶ୍ରୀକ୍ଷେତ୍ର ବୋଲସନ୍। ତେଣୁ ବହୁତ ବଢ଼ିଆ ରଥଯାତ୍ରା ଆସି, ବହୁତ ଦୂର ଦୂରାନ୍ତରୁ ଆସନ୍। ପୁରୀ ଯିଏ ଯାଇ ନା ପାରେ ସେ ଭଟଲି କେ ଯିବା, ହେନ୍ତା ତାର ପ୍ରସିଦ୍ଧି ଅଛି।
0: ହଁ
1: ତ
0: କହେସନ୍ ତ
1: ହଁ
0: ପୁରୀ ନାଇଁ
1: ହଁ
0: ଯାଇପାରିଲେ ଭଟଲି ଯ ବଲସନ୍।
1: ହଁ ବସନ୍, ସେଟା ବହୁତ ବଢ଼ିଆ ଅଛି। ପୁରୀର ସବୁ ରୀତିନୀତି ସେନୁ ବି କରସନ୍, ନୀତିକାନ୍ତି। ତ
0: ଆଚ୍ଛା
1: ପୁରୀ ଭଟଲି କେ ତ ଯିବାର କଥା, କିନ୍ତୁ ଆମର ପାଶରେ ହେଲେ ବି ନାଇଁ ଯାଇପାରବା ନାନୀ, କି ଗାଁରେ ଦେଖି ଦଉଛୁ। ଗାଁରେ ବି ବହୁତ ବଢ଼ିଆ ହେସି
0: ଯେ
1: ରଥଯାତ୍ରା।
0: ଭଟଲି ମନ୍ଦିର ତ ଯାଇଥିବେ ଅଲଗା ଦିନ ମାନଙ୍କୁ?
1: ହଁ ହଁ ନାଇଁ, ଅଲଗା ଦିନ ଭଟଲି ମନ୍ଦିର ଦେଖିଛେ, ସବୁ ଗୁଣ୍ଡିଚା ମନ୍ଦିର, ମାଉସୀ ମା ମନ୍ଦିର, ତାଙ୍କୁ ଦଧିଭାବନ ମନ୍ଦିର ସବୁ ଦେଖିଛେ। ବାକି ରଥଯାତ୍ରା କି ଯାଇ ନାଇଁ ହେବାର ନାନୀ, ସେଟା କିଏ ଗୁଟେ ଫେର ସାଙ୍ଗେ ଯିବେ ନେବେ ବେଲେ ହେବା, ଗାଡି ରିଜର୍ଭ କରି କରି। ତାପରେ ବହୁତ ଭିଡ ହେସନ୍, ତ ନାଇଁ ଯିବାର କେବେ। ଛୋଟ ବେଲେ ଯାଇଥିଲି,
0: ହଁ
1: ଏବେ ନାଇଁ ଯିବାର, ବଡ ହେଲା ବୋଲି ବେଶୀ।
0: ଆଉ ସାଦା ଦିନ ବି ହେନ୍ତା ପୁରୀ ଲେଖାନ ସବୁ ତାମାନେ ଅବଢ଼ା ବାହାରସି ସେଠାନେ ଭାତ ଭୋଗ କରସନ୍?
1: ହଁ ପ୍ରାୟତଃ ରୀତିନୀତି ସବୁ କରସନ୍ ବୋଲି କହେସନ୍
0: ଆଚ୍ଛା
1: ଭଟଲିଟା। ବାକି ଅବଢ଼ାଟା ତ ମୁଇଁ ନାଇଁ
0: ନାଇଁ
1: ଜାନି ନାନି
0: ଜାଣି।
1: କହନ,
0: ହଁ
1: କାରଣ
0: ହଁ
1: ବାକି ତ ଅନ୍ନ ଭୋଗ ଲଗା ହଉଛେ
0: ବାକି
1: ବାକି।
0: ଜଗନ୍ନାଥ ମନ୍ଦିରର ରୀତିନୀତି ସବୁ ସେଠାନେ ବି
1: ସବୁ
0: କରାଯାଏ।
1: ସବୁ ସେଠି ନୀତିକାନ୍ତି ପୁରା ସବୁ ସମାନ କରସନ୍, ସବୁ ବଢ଼ିଆ ହେସି। ଦେଖୁଛୁ ଟିଭିରେ, ଦେଖୁଛୁ ଲାଇଭରେ, ମୋବାଇଲରେ ଦେଖୁଛୁ, ବାକି ନାଇଁ
0: ଯାଇ ନା ହବାର।
1: ଯିବାର।
0: ହଁ ହେସି ହେନ୍ତା ଆଉ ନିଜର ପାଖେ ବି ତ ହଉଛେ, ଆପଣ ତ ଜଗନ୍ନାଥ ଦର୍ଶନ ପାଇ ଯାଉଛନ୍, ଗାଁରେ ହଉଛେ ନାଇଁ କେ?
1: ହଁ ଗାଁରେ ବି ଆମର ବଢ଼ିଆ ହେସି ସବୁ। ତାପରେ ଏଇଟା ଯେନ୍ ଜ୍ୟେଷ୍ଠ ପୂର୍ଣ୍ଣିମା କେ ଆମର ଦେବସ୍ନାନ ପୂର୍ଣ୍ଣିମା ବି ଯେନ୍ କରବେ, ସେଟା ବି ସବୁ ବଢ଼ିଆ କରସନ୍। ତ ନିଜର ତ ଠାକୁର ଅଛନ୍ ଘରେ ମନ୍ଦିରେ,
0: ଠିକ
1: ତ
0: ଏକା କଥା,
1: ହଁ
0: ଏକା କଥା।
1: ଏକା କଥା
0: ତେବେ
1: ଜାଣିଛୁ।
0: ଆଜି କେନ୍ ଗୀତ ଶୁଣମା? ଟାଇମ ହେଇଗଲାନ।
1: ହଁ ଆଜି ଟାଇମ ହେଲାନ, ମତେ ସେ ଲକ୍ଷ୍ମୀ ନାରାୟଣ ଭାଇ ବୋଇଲେ କି ଆଜି ସସ୍ମିତା ନାନୀ ଥିବେ ବୋଧ ହୁଏ, ତାଙ୍କଟା ଲାଗଲାନ କି?

0: ନାଇଁ
1: ହଁ ବେଲେ ତେଲ ଲାଗି ଚଞ୍ଚ ଚା କରୁଛନ୍ ଆଉ ବୋଇଲେ କି ମୁଇଁ କନଫରେନ୍ସ କରାମି ତମକୁ ଆଜି ସସ୍ମିତା ନାନୀ ସିଓର ଥିବେ ଆଉ ବୋଇଲେ ଯେ ମତେ ତୁମେ ନାଇଁ ଲଗାବ ବୋଇଲେ ତମେ ଯଦି ବିଜି ବତାବା ବହି ତମକୁ କଲ୍ କରି ନା ପାରେ ବୋଲେ ମୁଇଁ ବୋଇଲେ କି ସୋଚ ବସିଥିମି ମୁଇଁ ଟ୍ରାଏ କରୁଥିସି ମୋଟା ଆଗ ଲାଗିଗଲେ କଥା ବୋଇଲି ବୋଇଲେ ଲାଗିଗଲା ତାଙ୍କଟା ନାଇଁ ଲାଗବାର କାଁସି ବୋଲେ
0: ଯାହା ବି ହଉ ତା ଆପଣଙ୍କଟା ଲାଗିଗଲା, ଆପଣ କଥା ହେଇଛନ୍ ତାଙ୍କର ସାଙ୍ଗେ, ମାନେ
1: ହଁ
0: ତାଙ୍କ ତାଙ୍କଟା ବି ଲାଗଲା ଲେଖାଣ୍ଟା ନ।
1: ହଁ ହଁ ହେଟା ଆମେ ସବୁ ସମସ୍ତେ ଭାଇ ବହିନ ଯୁଡି ହେଇଛୁ ଯେ ସେଟା ମାନେ ଆଉ ଆଜି ଗୀତ ଶୁଣମା ଆମର ମିଷ୍ଟର ଇଣ୍ଡିଆ ଫିଲ୍ମର ଗୀତ ଶୁଣମା ବଢିଆ ଗୀତରେ ସେଟା ଆଉ ଗୀତଟା ହେଲା

ହିଁ ଗପୁ ଗପୁ କାର୍ଯ୍ୟକ୍ରମର ସମୟ ଚୁଟକିନା ସରିଗଲା ପରି ଲାଗେ। ତଥାପି ଯେମିତି କାର୍ଯ୍ୟକ୍ରମ ଆରମ୍ଭରେ କହିଥିଲି, ଅପେକ୍ଷା ଅପେକ୍ଷା କରିବାକୁ ହିଁ ପଡ଼ିବ। ଆଗାମୀ ଫୋନ୍ ଇନ୍ ପାଇଁ ପୁଣି ରହିବ ଅପେକ୍ଷା। ଆଗାମୀ ଶୁକ୍ରବାର ଫୋନ୍ କରିବେ, ନିଜ ମନପସନ୍ଦର ଗୀତ ବି ଶୁଣିବେ। ତାହେଲେ ସେତେବେଳେ ପର୍ଯ୍ୟନ୍ତ ବିଦାୟ ଦିଅନ୍ତୁ। ନମସ୍କାର।

ପ୍ରଚାର କଲୁ ଫୋନ୍ ଇନ୍ରେ ମନପସନ୍ଦ ଗୀତ କାର୍ଯ୍ୟକ୍ରମର ଦ୍ୱିତୀୟ ଭାଗ। ଉପସ୍ଥାପନ କଲେ ସସ୍ମିତା ନେପାକ, ପ୍ରଯୋଜନା ମନୋଜ କୁମାର ପୂଜାରୀ। ଶ୍ରୋତାବନ୍ଧୁମାନଙ୍କୁ ଏଇଠି ଜଣାଇ ଦେଉଛୁ ଯେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ ଆପଣମାନେ ଆମର ପ୍ରସାରଣ ସକାଳ 9ଟାରୁ 11ଟା ପର୍ଯ୍ୟନ୍ତ ଶୁଣିପାରିନାହାନ୍ତି, ସେଥିପାଇଁ ଆମେ ଦୁଃଖିତ। କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଭକ୍ତ କବି ରାମଦାସ ବିରଚିତ ଦାଢ଼ତା ଭକ୍ତି ବିଷୟ ରାମଦାସ ସମ୍ବାଦର ପ୍ରଥମ ଭାଗ ବେଦର ସମ୍ପାଦନା ଶ୍ରୀଚରଣ ଦାସ ସଙ୍ଗୀତ ଚୌଧୁରୀ ଭାରତୀ କୃଷ୍ଣ ପ୍ରଯୋଜନା ଦୀପକ ସାମନ୍ତରାୟ ଶିଳ୍ପୀମାନେ ହେଲେ ଶରତ ନାୟକ ସେବାରାଣୀ ମହାପାତ୍ର ଏବଂ ଷଡ଼ଭାମ ମହାପାତ୍ର।

ରାମଦାସ ସମ୍ବାଦ। ପୁତ୍ର ଓ ପତ୍ନୀଙ୍କୁ ସଙ୍ଗରେ ଧରି ଭକ୍ତ ରାମଦାସ ସାଧୁଜନ ସେବା ଓ ଈଶ୍ୱରଙ୍କୁ ଭକ୍ତି କରି ନିଜର ସୁଖର ସଂସାର ଚଳେଇ ନିଅନ୍ତି। ସାଧୁଜନମାନଙ୍କର ଖାଦ୍ୟପେୟ ଓ ସେବା ଶୁଶ୍ରୂଷାରେ ସର୍ବଦା ଅର୍ଥ ବ୍ୟୟ କରି କ୍ରମଶଃ ସେ ନିଶୁ ହୋଇଯାଇଛନ୍ତି। ପରିଣାମତଃ ଋଣ କରି ସାଧୁସନ୍ତ ସେବାରେ ଦିନ କାଟିବାକୁ ସେ ବାଧ୍ୟ ହୋଇଛନ୍ତି। ମହାଜନ ପାଖରୁ ଋଣ କରି ଚାଲିବା ଦ୍ୱାରା ତାଙ୍କର ଋଣ ଭାର ଏତେ ବଢ଼ିଯାଇଛି ଯେ ଶେଷରେ ସେ ପ୍ରାଣ ବିସର୍ଜନ କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ତେଣୁ ଦିନେ ନାଗସାପର ଗରଳ ଆଣି ଘରେ ରଖିଛନ୍ତି ଏବଂ ଦମ୍ପତି ଦ୍ୱୟ ତାକୁ ପିଇ ଋଣ ଭାରରୁ ମୁକ୍ତି ପାଇଁ ଚିନ୍ତା କରି ଶୋଇପଡ଼ିଛନ୍ତି। ଏହି ଅଧ୍ୟାୟରେ ଭକ୍ତ ରାମଦାସ ଆଣିଥିବା ବିଷାକ୍ତ ଗରଳକୁ ଭଗବାନ ନଷ୍ଟ କରିଦେଇ ମହାଜନମାନଙ୍କର କିପରି ଆଖି ଖୋଲି ଦେଇଛନ୍ତି ସେହି ବିଷୟ ବର୍ଣ୍ଣିତ ହୋଇଛି।

ଭକ୍ତକବି ରାମଦାସ ବିରଚିତ ଦାଢ଼୍ୟତା ଭକ୍ତି ବିଷୟ ରାମଦାସ ସମ୍ବାଦର ପ୍ରଥମ ଭାଗ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

0: ଚାଷ ବିଷୟରେ ଚାଷୀ ଠାରୁ ଭଲ କିଏ ଜାଣିଛି? ବିହନ ଠିକ ସମୟରେ ବୁଣା ଯାଇ ସାରିଛି।
1: ମୁଁ ଫସଲ ବିଷୟରେ ନୁହେଁ, ଏନପିଏସ୍ ସଞ୍ଚୟ ବିଷୟରେ କହୁଛି।
0: ଆଜ୍ଞା, ଇଏ ଏନପିଏସ୍ ସଞ୍ଚୟ କଣ?
1: ଏନପିଏସ୍ ସଞ୍ଚୟ ହେଉଛି ଭାରତ ସରକାରଙ୍କ ପ୍ରାଧିକରଣ PFRDA ଦ୍ୱାରା ପରିଚାଳିତ ଏକ ପେନ୍ସନ୍ ଯୋଜନା, ଯେଉଁଥିରେ ମାତ୍ର 250 ଟଙ୍କାରେ ଖାତା ଖୋଲି ଟଙ୍କା ଜମା କରୁଥିଲେ ଆପଣଙ୍କର ବୃଦ୍ଧାବସ୍ଥାରେ ମାସିକ ପେନ୍ସନ୍ ମିଳିବ। ଆଜି ହିଁ ଏନପିଏସ୍ ସଞ୍ଚୟରେ ଜମା କରିବା ଆରମ୍ଭ କରନ୍ତୁ, ଆଉ ନିଜ ଭବିଷ୍ୟତ ସୁରକ୍ଷିତ କରନ୍ତୁ। ଅଧିକ ବିବରଣୀ ପାଇଁ ନିକଟସ୍ଥ ଜନସେବା କେନ୍ଦ୍ର କିମ୍ବା ନିଜ ବ୍ୟାଙ୍କ ସହିତ ଯୋଗାଯୋଗ କରନ୍ତୁ। ଏନପିଏସ୍ ସଞ୍ଚୟ ସହିତ ଭବିଷ୍ୟତ ପାଇଁ ପ୍ରସ୍ତୁତ ରୁହନ୍ତୁ।

ଆକାଶବାଣୀ ବଲାଙ୍ଗୀର। ଏଥର ଶୁଣନ୍ତୁ ଓଡ଼ିଆ ସୁଗମ ସଙ୍ଗୀତ। ପ୍ରଥମ ଶିଳ୍ପୀ ଟି ସୌରୀ, ଗୀତ ରଚନା ନିର୍ମଳ ନାୟକ, ସଙ୍ଗୀତ ଅଭିଜିତ ମଜୁମଦାର।

ଶେଷରେ କଣ୍ଠଶିଳ୍ପୀ ବାବୁଲ ସୁପ୍ରିୟ, ଗୀତ ନିଜାମ, ସଙ୍ଗୀତ ଅଭିଜିତ ମଜୁମଦାର।

ଓଡ଼ିଆ ସୁଗମ ସଙ୍ଗୀତ ଶୁଣୁଥିଲେ ଆକାଶବାଣୀ ବଲାଙ୍ଗୀର। ସମୟ ବର୍ତ୍ତମାନ ଦିନ 12:30 ହେବାକୁ ଯାଉଛି। କିଛି ସମୟ ପରେ ଶୁଣିପାରିବେ ବିବିଧ ଭାରତୀ କାର୍ଯ୍ୟକ୍ରମ।

ആകാശവാണി. ସମ୍ବାଦ ପଢୁଛନ୍ତି ମହେଶ୍ୱର ସାହୁ. ମୁଖ୍ୟ ସମ୍ବାଦ, ବିକଶିତ ଭାରତ ଲକ୍ଷ୍ୟ ପୂରଣ ପାଇଁ କୃଷିକ୍ଷେତ୍ରର ଉନ୍ନତି ଅପରିହାର୍ଯ୍ୟ, କହିଲେ କେନ୍ଦ୍ର କୃଷିମନ୍ତ୍ରୀ. ଗ୍ରୀସ୍ ଓ ଭାରତ ମଧ୍ୟରେ ଆଜିଠାରୁ ଆରମ୍ଭ ହେଲା UPI ଆଧାରିତ ଅର୍ଥ ଦେଣନେଣ ସେବା. ଭାରତ ପକ୍ଷରୁ ଭେନେଜୁଏଲା ଭୂକମ୍ପ ପୀଡ଼ିତଙ୍କ ପାଇଁ ମାନବିକ ସହାୟତା କାର୍ଯ୍ୟ ତ୍ୱରାନ୍ୱିତ. ଆଫଗାନିସ୍ତାନ ଉପରେ ପାକିସ୍ତାନର ଆକ୍ରମଣକୁ ଅନ୍ତର୍ଜାତୀୟ ସମୁଦାୟର ନିନ୍ଦା. ଏବଂ ପାରାଗୁଏଠାରୁ 4-3 ପେନାଲ୍ଟି ଗୋଲ୍ରେ ପରାସ୍ତ ହୋଇ ଫିଫା ବିଶ୍ୱକପ୍ରୁ ବାଦ୍ ପଡ଼ିଲା ଜର୍ମାନୀ. କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି, କୃଷିକ୍ଷେତ୍ରର ବିକାଶ ବିନା ବିକଶିତ ଭାରତର ସ୍ୱପ୍ନ ସାକାର ହୋଇପାରିବ ନାହିଁ. ହରିୟାଣାର ହିସାରରେ ଆୟୋଜିତ କ୍ଷେତ ବଚାଓ ଅଭିଯାନର ସମାପନ ସମାରୋହରେ ଉଦ୍ବୋଧନ ଦେଇ ଶ୍ରୀ ଚୌହାନ କହିଛନ୍ତି, ସରକାର ଏକ ମୋବାଇଲ୍ ଆପ୍ ବିକଶିତ କରୁଛନ୍ତି ଯାହା ମାଟି ସମ୍ପର୍କିତ ସୂଚନା ଏବଂ ମାଟିକୁ କେତେ ପରିମାଣର ସାର ଆବଶ୍ୟକ ସେ ବିଷୟରେ ତଥ୍ୟ ପ୍ରଦାନ କରିବ. ଜମିରେ ସନ୍ତୁଳନ ରକ୍ଷା କରି ସାର ଓ କୀଟନାଶକ ବ୍ୟବହାର କରିବା ଲାଗି ମନ୍ତ୍ରୀ ଶ୍ରୀ ଚୌହାନ ଆହ୍ୱାନ ଦେଇଛନ୍ତି. ଏହାଦ୍ୱାରା ମାଟିର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇପାରିବ ବୋଲି ସେ କହିଛନ୍ତି. ସେ ଚାଷୀମାନଙ୍କୁ ଅର୍ଗାନିକ୍ ଫାର୍ମିଂ ପ୍ରଥା ଅନୁସରଣ କରିବାକୁ ପରାମର୍ଶ ଦେଇଛନ୍ତି.

ଭାରତର କୃଷି କ୍ଷେତ୍ରରେ ବିପ୍ଳବ ଆଣିବା ଏବଂ ଦେଶର ଖାଦ୍ୟ ଶସ୍ୟ ଭଣ୍ଡାରକୁ ପର୍ଯ୍ୟାପ୍ତ ରଖିବାରେ ହରିୟାଣାର ଚାଷୀମାନଙ୍କ ଅବଦାନ ପାଇଁ ଶ୍ରୀ ଚୌହାନ ପ୍ରଶଂସା କରିଛନ୍ତି। ଆଥେନ୍ସରେ ଥିବା ୟୁରୋ ବ୍ୟାଙ୍କର ମୁଖ୍ୟାଳୟ ଗ୍ରୀସ୍ରୁ ଭାରତକୁ ଅର୍ଥ ପ୍ରେରଣ ପାଇଁ ୟୁପିଆଇ ଆଧାରିତ ରେମିଟାନ୍ସ ସେବା ଆରମ୍ଭ କରିଛି। ବାଣିଜ୍ୟ ଓ ଶିଳ୍ପ ମନ୍ତ୍ରୀ ପୀୟୂଷ ଗୋୟଲ ସାମାଜିକ ଗଣମାଧ୍ୟମ ପୋଷ୍ଟରେ କହିଛନ୍ତି, ୟୁରୋ ବ୍ୟାଙ୍କରେ ଏହି ସେବାର ଶୁଭାରମ୍ଭ ଭାରତର ଡିଜିଟାଲ୍ ପେମେଣ୍ଟ କ୍ଷେତ୍ରରେ ବିଶ୍ୱବ୍ୟାପୀ ବିସ୍ତାରରେ ଆଉ ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ। ସେ କହିଛନ୍ତି, ୟୁପିଆଇ ବର୍ତ୍ତମାନ ଗ୍ରୀସ୍ରେ କାର୍ଯ୍ୟକ୍ଷମ ହେବା ସହିତ ଯୋଗ୍ୟ ଗ୍ରାହକମାନେ ତୁରନ୍ତ ସୁରକ୍ଷିତ ଓ ସୁଗମ ଭାବେ ଟଙ୍କା ପଠାଇପାରିବେ ଏବଂ ପୂର୍ବର ରେମିଟାନ୍ସ ଖର୍ଚ୍ଚ ତୁଳନାରେ ଅଳ୍ପ ଖର୍ଚ୍ଚରେ ଏହି ସୁବିଧା ପାଇପାରିବେ। ଏହି ଅବସରରେ ଶ୍ରୀ ଗୋୟଲ ଗ୍ରୀସ୍ରେ ୟୁରୋ ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଫୋକିନ୍ କାରାଭିଆସ୍ଙ୍କ ସହିତ ମଧ୍ୟ ସାକ୍ଷାତ କରିଛନ୍ତି। ବୈଠକରେ ଉଭୟ ପକ୍ଷ ଭାରତ ଗ୍ରୀସ୍ ଅର୍ଥନୈତିକ ସହଯୋଗ ବିସ୍ତାର ସମ୍ପର୍କରେ ଆଲୋଚନା କରିବା ସହ ଗ୍ରୀକ୍ ବ୍ୟବସାୟୀମାନଙ୍କୁ ଭାରତରେ ନିବେଶ କରିବାକୁ ପ୍ରୋତ୍ସାହିତ କରିଛନ୍ତି। ଭୂମିକମ୍ପ ପ୍ରଭାବିତ ଭେନେଜୁଏଲାରେ ଅପରେସନ୍ ଅମିସ୍ତାଦ ଅଧୀନରେ ଭାରତ

0: ମାନବିକ ସହାୟତା କାର୍ଯ୍ୟକ୍ରମକୁ ଆହୁରି ତ୍ୱରାନ୍ୱିତ କରିଛି। ବିପର୍ଯ୍ୟୟରେ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସହାୟତା ଓ ଜରୁରୀକାଳୀନ ସହଯୋଗ ଯୋଗାଇବା ଉପରେ ବିଶେଷ ଗୁରୁତ୍ୱ ଦିଆଯାଉଛି। ଭେନେଜୁଏଲାର ରାଜଧାନୀ କାରାକାସ୍ଥିତ ଭାରତୀୟ ଦୂତାବାସ ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛି ଯେ ଅପରେସନ୍ ଅମିସ୍ତାଦ ଅଧୀନରେ ଭୂମିକମ୍ପ ପ୍ରଭାବିତ ଲୋକଙ୍କୁ ଚିକିତ୍ସା ସେବା ସହ ବିପର୍ଯ୍ୟୟ ରିଲିଫ୍ କାର୍ଯ୍ୟକୁ ଅଧିକ ଜୋରଦାର କରାଯାଇଛି। ପୂର୍ବରୁ ଅପରେସନ୍ ଅମିସ୍ତାଦ ଅଧୀନରେ ଭେନେଜୁଏଲାରେ ମୁତୟନ ଭାରତୀୟ ସେନା ଦଳ ଭୟାବହ ଭୂମିକମ୍ପରେ ପ୍ରଭାବିତ ଲୋକଙ୍କୁ ତୁରନ୍ତ ଚିକିତ୍ସା ସହାୟତା ଯୋଗାଇବା ପାଇଁ ଏକ ଫିଲ୍ଡ ହସ୍ପିଟାଲ ସ୍ଥାପନ କରିଥିଲା। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଆଜି ସୁଦ୍ଧା ବୁଲା କୁକୁର ଆକ୍ରମଣ ସମ୍ପର୍କିତ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀକୁ ପାଳନ କରିବା ପାଇଁ ସମସ୍ତ କେନ୍ଦ୍ର ସରକାରୀ ବିଭାଗ ଓ ଅନୁଷ୍ଠାନଗୁଡ଼ିକୁ ନିର୍ଦ୍ଦେଶ ଦେଇଛି। ବୁଲା କୁକୁରଙ୍କ ଆକ୍ରମଣ ରୋକିବା, ଜନସୁରକ୍ଷା ସୁନିଶ୍ଚିତ କରିବା ଏବଂ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ପାଳନକୁ ସୁଦୃଢ଼ କରିବା ଲକ୍ଷ୍ୟରେ ଏହି ନିର୍ଦ୍ଦେଶ ଜାରି କରାଯାଇଛି। ନ୍ୟାୟାଳୟଙ୍କ ନିର୍ଦ୍ଦେଶାବଳୀ ନିର୍ଦ୍ଧାରିତ ସମୟସୀମା ମଧ୍ୟରେ କାର୍ଯ୍ୟକାରୀ କରିବାକୁ ସମସ୍ତ ବିଭାଗକୁ କୁହାଯାଇଛି। ଗତବର୍ଷ ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ ଅନୁଯାୟୀ ସାର୍ବଜନୀନ ସ୍ଥାନ ବ୍ୟବହାର କରୁଥିବା ଓ ବିଶେଷ କରି ଶିଶୁ ଓ ରୋଗୀମାନଙ୍କ ପାଇଁ ସେହି ସ୍ଥାନଗୁଡ଼ିକୁ ଅଧିକ ସୁରକ୍ଷିତ କରିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନିଆଯାଇଛି। ଆଫଗାନିସ୍ତାନର ପାକ୍ତିଆ, କୁନାର ଏବଂ ପାକ୍ତିକା ପ୍ରଦେଶରେ ପାକିସ୍ତାନ ସେନା ପକ୍ଷରୁ କରାଯାଇଥିବା ବିମାନ ଆକ୍ରମଣକୁ ବିଶ୍ୱର ବିଭିନ୍ନ ନେତା ଓ ଅନ୍ତର୍ଜାତୀୟ ସମୁଦାୟ ନିନ୍ଦା କରିଛନ୍ତି। ଏହି ଆକ୍ରମଣରେ ମହିଳା ଓ ଶିଶୁଙ୍କ ସମେତ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଛି। ତାଲିବାନର ଉପମୁଖପାତ୍ର ହାମଦୁଲ୍ଲା ଫତ୍ରତ୍ କହିଛନ୍ତି ଜୁନ୍ 28 ତାରିଖ ରାତିରେ ହୋଇଥିବା ଏହି ବିମାନ ଆକ୍ରମଣରେ 36 ଜଣ ସାଧାରଣ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ 163 ଜଣ ଆହତ ହୋଇଛନ୍ତି। ଏଥିସହ 3 ବାସଗୃହ ମଧ୍ୟ ସମ୍ପୂର୍ଣ୍ଣ ଧ୍ୱଂସ ହୋଇଯାଇଛି। ହିଂସାକାଣ୍ଡକୁ ନେଇ ଗଭୀର ଉଦ୍ବେଗ ପ୍ରକାଶ କରି ଜାତିସଂଘର ମହାସଚିବ ଆଣ୍ଟ୍ରୋନିଓ ଗୁଟେରସ୍ ତୁରନ୍ତ ଶତ୍ରୁତାର ଅନ୍ତ ଘଟାଇବାକୁ ଆହ୍ୱାନ ଜଣାଇବା ସହ ସମସ୍ତ ପକ୍ଷଙ୍କୁ ସାଧାରଣ ନାଗରିକଙ୍କ ସୁରକ୍ଷା ସୁନିଶ୍ଚିତ କରିବାକୁ ଅନୁରୋଧ କରିଛନ୍ତି। ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି ଭାରତୀୟ ସେନାର ଶକ୍ତି କୌଣସି ଏକମାତ୍ର ବ୍ୟକ୍ତିର ନୁହେଁ, ବରଂ ସେନା ଯବାନ, କମାଣ୍ଡର, ପୂର୍ବ ସେନାନୀ, ସେମାନଙ୍କ ପରିବାର ଓ ଦେଶବାସୀଙ୍କ ଅତୁଟ ବିଶ୍ୱାସରୁ ମିଳିଥାଏ। ନୂଆଦିଲ୍ଲୀରେ ଆଜି ସେନାମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ସେ ଏହି କଥା କହିଛନ୍ତି। ସେ କହିଛନ୍ତି 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା।
1: 4 ଦଶକ ସେ ଅଧିକ ସମୟ ଭାରତୀୟ ସେନା ମେ ସେବାରତ ରହିନା ମେରେ ଜୀବନ କା ସବସେ ବଡ଼ା ସୌଭାଗ୍ୟ ରହା। ଭାରତୀୟ ସେନା କିସି ଏକ ବ୍ୟକ୍ତି ବିଶେଷ ସେ ନହିଁ ବଲକି ଅପନେ ସୈନିକୋଁ, କମାଣ୍ଡରୋଁ, ପୂର୍ବ ସୈନିକୋଁ, ପରିବାରଜନୋଁ ଔର ଦେଶବାସୀଓଁ କେ ଅଟୁଟ ବିଶ୍ୱାସ ସେ ଶକ୍ତି ପ୍ରାପ୍ତ କରତୀ। ସବପ୍ରଥମ ମେ ଭାରତୀୟ ସେନା କେ ହର ସୈନିକ ଶାମିଲ ବୀର ଗତି ପ୍ରାପ୍ତ ବଳିଦାନିଓଁ କୋ ନମନ କରତା ହୁଁ।
0: ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଗତ 2 ବର୍ଷ ଧରି ଭାରତୀୟ ସେନା ସମସ୍ତ କ୍ଷେତ୍ରରେ ନିଜର ପ୍ରସ୍ତୁତି, ସନ୍ତୁଳନ ଓ ସଚେତନତାକୁ ନିରନ୍ତର ଭାବେ ଅତୁଟ ରଖିଛି। ନୂତନ ସେନାମୁଖ୍ୟ ଜେନେରାଲ ଧୀରଜ ସେଠଙ୍କୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି ଯେ ଜେନେରାଲ ସେଠ ଜଣେ ଅନୁଭବୀ ସେନାନୀ ଓ କ୍ଷମତାଶୀଳ ନେତା। ଶିଖ ଧର୍ମର ଷଷ୍ଠ ଗୁରୁ ଗୁରୁ ହରଗୋବିନ୍ଦ ସାହିବଜୀଙ୍କ ଆଜି ପ୍ରକାଶ ପର୍ବ ଅବସରରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଏବଂ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମରେ ଏକ ବାର୍ତ୍ତାରେ ଶ୍ରୀ ଶାହା କହିଛନ୍ତି ଯେ ଧର୍ମ, ସଂସ୍କୃତି ଓ ମାନବୀୟ ମୂଲ୍ୟବୋଧର ସୁରକ୍ଷା ପାଇଁ ଗୁରୁ ହରଗୋବିନ୍ଦ ସାହିବଜୀ ସନ୍ଥ ସୈନିକ ପରମ୍ପରାର ମୂଳଦୁଆ ପକାଇଥିଲେ। ଆଧ୍ୟାତ୍ମିକ ଶକ୍ତି ଓ ବୀରତ୍ୱର ଅଦ୍ଭୁତ ସମନ୍ୱୟର ବାର୍ତ୍ତା ପ୍ରଦାନ କରି ସେ ଶ୍ରୀ ଅକାଲ ତଖତ ସାହିବର ପ୍ରତିଷ୍ଠା କରିବା ସହ ସମାଜକୁ ଅନ୍ୟାୟ ବିରୋଧରେ ଦୃଢ଼ତାର ସହ ଛିଡ଼ା ହେବାକୁ ପ୍ରେରଣା ଦେଇଥିଲେ ବୋଲି କହିଛନ୍ତି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ କହିଛନ୍ତି ଯେ 2 ଖଡ଼ଗ ଧାରଣ କରି ଗୁରୁ ହରଗୋବିନ୍ଦ ସାହିବଜୀ ପ୍ରମାଣିତ କରିଥିଲେ ଯେ ଆଧ୍ୟାତ୍ମିକତା ସହିତ ଅନ୍ୟାୟ ବିରୋଧରେ ନିର୍ଭୀକ ଭାବେ ଛିଡ଼ା ହେବା ଆସ୍ଥାର ଏକ ଅବିଚ୍ଛେଦ୍ୟ ଅଂଶ। ଆନ୍ତର୍ଜାତିକ ସଂସଦୀୟ ଦିବସ ଅବସରରେ ଲୋକସଭା ବାଚସ୍ପତି ଓମ୍ ବିର୍ଲା ସମସ୍ତ ନିର୍ବାଚିତ ଜନପ୍ରତିନିଧି ଏବଂ ବିଶ୍ୱର ଗଣତାନ୍ତ୍ରିକ ଅନୁଷ୍ଠାନଗୁଡ଼ିକୁ ଶୁଭେଚ୍ଛା ଜଣାଇଛନ୍ତି। ସାମାଜିକ ଗଣମାଧ୍ୟମ ପୋଷ୍ଟରେ ଶ୍ରୀ ବିର୍ଲା କହିଛନ୍ତି ସଂସଦ ହେଉଛି ଜନସାଧାରଣଙ୍କ ଆଶା, ଆକାଂକ୍ଷା, ଅଧିକାର ଏବଂ ବିଶ୍ୱାସର ସର୍ବୋଚ୍ଚ ପ୍ରତିଫଳନ, ଯେଉଁଠାରେ ବିଭିନ୍ନ ଚିନ୍ତାଧାରାର ମନ୍ଥନ ହୋଇଥାଏ, ନୀତି ପ୍ରସ୍ତୁତ ହୁଏ ଏବଂ ଦେଶର ଭବିଷ୍ୟତର ଦିଗ ନିର୍ଦ୍ଧାରଣ କରାଯାଏ। ସେ କହିଛନ୍ତି ଏକ ସଶକ୍ତ, ସ୍ୱାଧୀନ ଏବଂ ଉତ୍ତରଦାୟୀ ସଂସଦ ହିଁ ଗଣତନ୍ତ୍ରର ପ୍ରକୃତ ଶକ୍ତି ଏବଂ ନାଗରିକଙ୍କ ଅଧିକାରର ସର୍ବବୃହତ ସଂରକ୍ଷକ। ଶ୍ରୀ ବିର୍ଲା କହିଛନ୍ତି ବିଶ୍ୱର ସର୍ବବୃହତ ଗଣତନ୍ତ୍ରର ସଂସଦ ଭାବେ ଭାରତର ସଂସଦ ସର୍ବଦା ସମ୍ବିଧାନର ଆଦର୍ଶ, ଗଣତାନ୍ତ୍ରିକ ପରମ୍ପରା ଏବଂ ଜନପ୍ରତିନିଧିତ୍ୱର ଗୌରବମୟ ଐତିହ୍ୟକୁ ଦୃଢ଼ତାର ସହ ଚଳାଇ ଆସିଛି। ଶ୍ରୀ ବିର୍ଲା କହିଛନ୍ତି ବିବିଧତାରେ ପରିପୂର୍ଣ୍ଣ ଆମ ଦେଶରେ ସଂସଦ ହେଉଛି ଜାତୀୟ ଏକତା, ସାମାଜିକ ସଦ୍ଭାବ ଏବଂ ସାମ୍ବିଧାନିକ ମୂଲ୍ୟବୋଧର ଏକ ସଶକ୍ତ ମଞ୍ଚ, ଯେଉଁଠାରେ

ପ୍ରତ୍ୟେକ ଅଞ୍ଚଳ ପ୍ରତ୍ୟେକ ବର୍ଗ ଏବଂ ପ୍ରତ୍ୟେକ ନାଗରିକଙ୍କ ସ୍ୱରକୁ ସ୍ଥାନ ମିଳିଥାଏ। ମିଜୋରାମର ମୁଖ୍ୟମନ୍ତ୍ରୀ ପୁ ଲାଲଦୁହୋମା କହିଛନ୍ତି ଯେ ରାଜ୍ୟରେ ଶାନ୍ତି ଓ ସ୍ଥିରତା କ୍ଷେତ୍ରରେ ଉନ୍ନତି ଘଟିଛି।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ରଶ୍ମିତା ଦାସ। ମୁଖ୍ୟ ସମ୍ବାଦ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତ ନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ। ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧିକୁ ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି। ଭାରତୀୟ ସେନା ଜାତୀୟ ସୁରକ୍ଷା ସମ୍ପର୍କିତ ସମସ୍ତ କାର୍ଯ୍ୟ ସ୍ୱଷ୍ଟ ଲକ୍ଷ୍ୟ ଓ ଦାୟିତ୍ୱର ସହିତ ନିର୍ବାହ କରିଥାଏ ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍ତି। ନୂଆଦିଲ୍ଲୀରେ ଆଜି ସେନା ମୁଖ୍ୟ ପଦବୀରୁ ଦାୟିତ୍ୱ ହସ୍ତାନ୍ତର କରିବା ସମୟରେ ଜେନେରାଲ ଦ୍ୱିବେଦୀ କହିଛନ୍ତି, 4 ଦଶକରୁ ଅଧିକ ସମୟ ଭାରତୀୟ ସେନାରେ ସେବା କରିବା ତାଙ୍କ ଜୀବନର ସବୁଠାରୁ ବଡ଼ ସମ୍ମାନ ଓ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଓ ବାୟୁସେନା ଉତ୍ତମ ସମନ୍ୱୟ

0: ପରସ୍ପର ବିଶ୍ୱାସ ଓ ଏକତ୍ର ଦୃଷ୍ଟିକୋଣ ସହିତ କାର୍ଯ୍ୟ କରିଆସୁଛନ୍ତି। ଜେନେରାଲ ଦ୍ୱିବେଦୀଙ୍କ ପରେ ନୂତନ ସ୍ଥଳସେନା ମୁଖ୍ୟ ଭାବେ ଲେଫ୍ଟନାଣ୍ଟ ଜେନେରାଲ ଧୀର ସେଠ ଦାୟିତ୍ୱ ଗ୍ରହଣ କରିଛନ୍ତି। ସେ 2028 ଅଗଷ୍ଟ ମାସ 31 ତାରିଖ ପର୍ଯ୍ୟନ୍ତ ଏହି ଦାୟିତ୍ୱ ତୁଲାଇବେ। ତୈଳ ବିପଣନ କମ୍ପାନୀଗୁଡ଼ିକର ଖୁଚୁରା ଦୋକାନ ମାଧ୍ୟମରେ ମୋଟର ସ୍ପିଡ୍, ଉଚ୍ଚ ଗତିସମ୍ପନ୍ନ ଡିଜେଲର ବିକ୍ରୟ ଓ ବଣ୍ଟନ ନିୟନ୍ତ୍ରଣ ନେଇ ଜାରି ହୋଇଥିବା ଅସ୍ଥାୟୀ ନିୟମକୁ କେନ୍ଦ୍ର ସରକାର ପ୍ରତ୍ୟାହାର କରିଛନ୍ତି। ଆସନ୍ତାକାଲିଠାରୁ ଏହା ଲାଗୁ ହେବ ବୋଲି ପେଟ୍ରୋଲିୟମ୍ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଯୋଗୁଁ ଚଳିତ ମାସ 12 କେନ୍ଦ୍ର ସରକାର ପେଟ୍ରୋଲ ଓ ଡିଜେଲ ମୂଲ୍ୟ ସ୍ଥିର ରଖିବା ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ୱାରା ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଓ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆସନ୍ତା 3 ଅନୁଷ୍ଠିତ ହେବ। ଗୋଟିଏ ବିଷୟରେ ଅକୃତକାର୍ଯ୍ୟ ହୋଇଥିବା ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବ। ଚଳିତ ବର୍ଷ ପ୍ରଥମ ଥର ପାଇଁ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆରମ୍ଭ ହୋଇଛି। କୌଣସି ବିଷୟରେ କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିପାଇଁ ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ପକ୍ଷରୁ ସୂଚନା ମିଳିଛି। ଚଳିତ ବର୍ଷ ମୋଟ 4,600 ଜଣ ଛାତ୍ରଛାତ୍ରୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ପାଇଁ ଆବେଦନ କରିଛନ୍ତି। ଅନ୍ୟପକ୍ଷରେ ଯୁକ୍ତ 2 ପରୀକ୍ଷା ଖାତାର ପୁନଃ ଯାଞ୍ଚ ଆବେଦନ ଅବଧିକୁ ଆସନ୍ତା 4 ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଅଣସର ଗୁପ୍ତନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପବନ ପୂଜା ପାଉଛନ୍ତି। ପଟ୍ଟିଦିଅଙ୍କ ସହ ଖଟ ଉପରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନମୋହନ, ଶ୍ରୀକୃଷ୍ଣଙ୍କୁ ମଧ୍ୟ ପୂଜା କରାଯାଉଛି। ମଙ୍ଗଳ ଆଳତୀଠାରୁ ଆରମ୍ଭ କରି ସମସ୍ତ ପୂଜାବିଧି ସମ୍ପନ୍ନ କରାଯିବା ସହ ମହାପ୍ରସାଦ ଲାଗି କରାଯିବ। ଗତକାଲି ଚତୁର୍ଥା ମୂର୍ତ୍ତିଙ୍କୁ ଗୋଟି ପହଣ୍ଡିରେ ସ୍ନାନବେଦୀରୁ ଅଣସର ଗୃହକୁ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବା ପରେ ସୁବର୍ଣ୍ଣ ଚିତା ଓ ରାହୁରେଖା ଓଲାଗି ହୋଇଥିଲା। ଜ୍ୱର ପୀଡ଼ାର ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲୁରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୁଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ଭୋର 4 ମନ୍ଦିର ଦ୍ୱାର ଫିଟା ପରେ ମଙ୍ଗଳ ଆଳତୀ, ଗୋପାଳବଲ୍ଲଭ ନୀତି ଶେଷ ହେବା ପରେ ସକାଳ 6 ଅପହ୍ନ 1 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ପରେ ପୁଣି ଥରେ ଦିନ 2 ରାତି 10 ପର୍ଯ୍ୟନ୍ତ ମନ୍ଦିର ଖୋଲା ରହିବ ବୋଲି ନିଯୋଗ ପକ୍ଷରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ପୁଲିସ୍ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କ ଗୁପ୍ତ ସେବା ନୀତି ସମ୍ପର୍କରେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍ତି,
1: ତେଣୁ ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପତି ସେବକମାନେ, ପତି ମହାପାତ୍ର, ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ଅନ୍ୟପକ୍ଷରେ 3 ପ୍ରଭା ସଂଯୋଗ ପାଇଁ ବେଦୀ ପଛଭାଗ 14 ନାହକରେ ଗୋଟିଏ ଲେଖାଏଁ ଧୂଳିଦଣ୍ଡା ଲଗାଯାଇଛି। ବର୍ତ୍ତମାନ ରଥ ନିର୍ମାଣ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ସାମାଜିକ ଗଣମାଧ୍ୟମ ବା ସୋସିଆଲ ମିଡିଆର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ବିଶ୍ୱ ସୋସିଆଲ ମିଡିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକୁ ବିଶ୍ୱ ଯୋଗାଯୋଗ କ୍ଷେତ୍ରରେ ଅବଗତ କରାଇବା ପାଇଁ ପ୍ରତିବର୍ଷ ଜୁନ୍ 30 ତଥା ଆଜିର ଦିନକୁ ଏହି ଦିବସ ଭାବେ ପାଳନ କରାଯାଉଛି। ଆସନ୍ତୁ ଶୁଣିବା ଏ ସମ୍ପର୍କରେ ଏକ ସ୍ୱତନ୍ତ୍ର ରିପୋର୍ଟ।
2: ସାମାଜିକ ଗଣମାଧ୍ୟମ ବର୍ତ୍ତମାନ ସମୟରେ ମଣିଷର ଜୀବନଶୈଳୀ, ଶିକ୍ଷା, ସମ୍ବାଦ, ବ୍ୟବସାୟ, ମନୋରଞ୍ଜନ ଏବଂ ସାମାଜିକ ସଂଯୋଗର ମାଧ୍ୟମ ପାଲଟିଛି। ସୂଚନାର ଦ୍ରୁତ ଆଦାନ ପ୍ରଦାନ ସହିତ ଜନସାଧାରଣଙ୍କ ମଧ୍ୟରେ ଦୂରତା ହ୍ରାସ ପାଇଛି। 2010 ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବ୍ସାଇଟ୍ ମାସିଭଲ୍ ଏହି ଦିବସ ପାଳନର ଆରମ୍ଭ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଆରେ ବିଶ୍ୱବ୍ୟାପୀ ଲୋକଙ୍କୁ ଏକତା ସୂତ୍ରରେ ବାନ୍ଧିବା, ଚିନ୍ତାଧାରାର ଆଦାନ ପ୍ରଦାନ ଏବଂ ସକାରାତ୍ମକ ପରିବର୍ତ୍ତନକୁ ପ୍ରୋତ୍ସାହିତ କରିବା ଏହି ଦିବସ ପାଳନର ମୁଖ୍ୟ ଉଦ୍ଦେଶ୍ୟ। ବିପଦ ସମୟରେ ଉଦ୍ଧାର କାର୍ଯ୍ୟ, ରକ୍ତଦାନ ଅଭିଯାନ, ସାମାଜିକ ସହାୟତା, ସରକାରୀ ସୂଚନାର ପ୍ରସାର ଏବଂ ବ୍ୟବସାୟର ଅଭିବୃଦ୍ଧି କ୍ଷେତ୍ରରେ ସାମାଜିକ ଗଣମାଧ୍ୟମର ଭୂମିକା ଅତୁଳନୀୟ। ବର୍ତ୍ତମାନ ସମୟରେ ଅନେକ ଯୁବପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରିବା ସହ ନିଜକୁ ସଫଳ ଉଦ୍ୟୋଗୀ କରିପାରିଛନ୍ତି। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଏବଂ ଅନେକ ବ୍ୟବସାୟ ଏହା ଜରିଆରେ ସଫଳତା ହାସଲ କରୁଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ଅନେକଗୁଡ଼ିଏ ପ୍ରତିବନ୍ଧକ ମଧ୍ୟ ରହିଛି। ମିଥ୍ୟା ଖବର ପ୍ରଘଟ, ସାଇବର ଠକେଇ, ଗୋପନୀୟତାର ଉଲ୍ଲଂଘନ ଏବଂ ଅତ୍ୟଧିକ ବ୍ୟବହାର ଯୋଗୁଁ ମାନସିକ

0: ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ପଡ଼ିଥାଏ। ବର୍ତ୍ତମାନ ବିଶ୍ୱର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍ତି। ଏ ସମ୍ପର୍କରେ ସାମାଜିକ ଗଣମାଧ୍ୟମ ସମୀକ୍ଷକ ଜାନକିସ୍ ବଡ଼ପଣ୍ଡା ପ୍ରତିକ୍ରିୟାରେ କହିଛନ୍ତି,
1: ଛୋଟ ଛୋଟ ପିଲାମାନଙ୍କ ଠାରୁ ଏଇସବୁ ଦୂରେଇ ରହିବେ, ଯେତେଲାଗି ଯୋଉ ମୋବାଇଲ ମାନିଆ ଠାରୁ ବା ଆପଣଙ୍କର କମ୍ପ୍ୟୁଟରରେ ବସିକି ସେମାନେ ବିଭିନ୍ନ ପ୍ରକାରର ସାମାଜିକ ଗଣମାଧ୍ୟମରେ ଦେଖୁଛନ୍ତି, ସେଥିରୁ ଯେମିତି ଦୂରେଇବେ। ଯୋଉମାନେ ସବୁ ବୟସ୍କ, ଯୋଉମାନଙ୍କୁ ବୁଦ୍ଧିଶୁଦ୍ଧି ହେଲାଣି, ପାଠଶାଠ ପଢ଼ିଛନ୍ତି, ସେମାନେ ଯୋଉ ସାମାଜିକ ଗଣମାଧ୍ୟମରୁ ବାଛି ବାଛି ତାଙ୍କର ବନ୍ଧୁତ୍ୱ ଗ୍ରହଣ କରିବେ ଏବଂ ସେମାନଙ୍କ ଠାରୁ ବାସ୍ତବରେ ପରସ୍ପର ସହିତ ଆଲୋଚନା ପର୍ଯ୍ୟାଲୋଚନା କରିବା ପାଇଁ ଏକ ସୁଯୋଗ ଭାବରେ ଗ୍ରହଣ କରିବେ, ସେଭଳି କରିବାର ଆବଶ୍ୟକତା ଅଛି।
0: ସାମାଜିକ ଗଣମାଧ୍ୟମ ହେଉଛି ଶକ୍ତିଶାଳୀ ସଂଯୋଗର ମାଧ୍ୟମ। ଏହାର ଦାୟିତ୍ୱଶୀଳ ଏବଂ ସକାରାତ୍ମକ ବ୍ୟବହାର ଏକ ସୁରକ୍ଷିତ ଓ ସଚେତନ ଡିଜିଟାଲ ସମାଜ ଗଠନରେ ସହାୟକ ହୋଇପାରିବ। ଆକାଶବାଣୀ ସମ୍ବାଦ ବିଭାଗ ପାଇଁ ମୁଁ ସ୍ମୃତିରେଖା ତାରିଣୀ।
2: କେନ୍ଦ୍ର ସରକାରଙ୍କ 12 ବର୍ଷ ଓ ରାଜ୍ୟ ସରକାରଙ୍କ 2 ବର୍ଷ ପୂର୍ତ୍ତି ଅବସରରେ ରାୟଗଡ଼ା ଜିଲ୍ଲା ବିଷମକଟକଠାରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ବିଧାୟକ ରଘୁରାମ ମାଛ ମୁଖ୍ୟ ଅତିଥି ଭାବେ ଯୋଗଦେଇ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା ସମ୍ପର୍କରେ ଆଲୋଚନା କରିଥିଲେ। ଭଦ୍ରକ ଜିଲ୍ଲାରେ ବୟସ୍କ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ସର୍ବେକ୍ଷଣ ଆରମ୍ଭ ହୋଇଛି। ସର୍ବେକ୍ଷଣ ସମୟରେ ସେମାନଙ୍କ ରକ୍ତଚାପ, ଚକ୍ଷୁ, ଉଚ୍ଚତା ଓ ଫୁସ୍ଫୁସ୍ ସମ୍ବନ୍ଧୀୟ ବିଭିନ୍ନ ପରୀକ୍ଷା କରାଯାଉଛି। 45 ବର୍ଷରୁ ଅଧିକ ବୟସର ବ୍ୟକ୍ତିଙ୍କ ସାମାଜିକ, ଅର୍ଥନୈତିକ, ଶାରୀରିକ, ମାନସିକ ଏବଂ ପାରିପାର୍ଶ୍ୱିକ ପରିବେଶ ଉପରେ ମଧ୍ୟ ସର୍ବେକ୍ଷଣ କରାଯାଉଛି। ଏହାର ଫଳାଫଳ ଭବିଷ୍ୟତରେ ବୟସ୍କ ନାଗରିକଙ୍କ ପାଇଁ ସରକାରୀ ନୀତି ଓ ଯୋଜନା ପ୍ରଣୟନରେ ସହାୟକ ହେବ ବୋଲି ମତ ପ୍ରକାଶ ପାଇଛି। ପାଣିପାଗ ରାଜ୍ୟରେ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଏହାର ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଓ କଟକର କେତେକ ସ୍ଥାନରେ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଏକ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି। ଆସନ୍ତା ଶୁକ୍ରବାର ସୁଦ୍ଧା ଉତ୍ତର ପଶ୍ଚିମ ବଙ୍ଗୋପସାଗର ଏବଂ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ସମ୍ପର୍କରେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି କହିଛନ୍ତି,
3: ଆଗାମୀ 7 ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା, ଇଭିନ୍ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶାର ଜିଲ୍ଲା ଗୁଡ଼ିକ, ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
2: ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ ଆସନ୍ତା 24 ଘଣ୍ଟା ମଧ୍ୟରେ କେନ୍ଦୁଝର, ମୟୂରଭଞ୍ଜ, କନ୍ଧମାଳ, ରାୟଗଡ଼ା, କୋରାପୁଟ, ମାଲକାନଗିରି ଓ ଗଜପତି ଜିଲ୍ଲାର କେତେକ ସ୍ଥାନରେ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ମୁଖ୍ୟ ସମ୍ବାଦ ପୁଣିଥରେ, ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ଗ୍ରହଣ କଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଆରମ୍ଭ ହୋଇଛି ଶ୍ରୀଜୀଉଙ୍କ ଅଣସର ଗୁପ୍ତନୀତି। ସାମାଜିକ ଗଣମାଧ୍ୟମର ଗୁରୁତ୍ୱ ସମ୍ପର୍କରେ ସମସ୍ତଙ୍କୁ ଅବଗତ କରିବା ଲକ୍ଷ୍ୟ ନେଇ ଆଜି ପାଳନ କରାଯାଉଛି ବିଶ୍ୱ ସାମାଜିକ ଗଣମାଧ୍ୟମ ଦିବସ ଏବଂ ମୌସୁମୀ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବର୍ଷା। ଆଞ୍ଚଳିକ ସମ୍ବାଦ ବର୍ତ୍ତମାନ ପାଇଁ ଏତିକି। ପରବର୍ତ୍ତୀ ଆଞ୍ଚଳିକ ସମ୍ବାଦ ଶୁଣିପାରିବେ ସନ୍ଧ୍ୟା 6:45।

0: ଆମ ପରମ୍ପରା, ଆମ କଳା ସଂସ୍କୃତି ଆକାଶବାଣୀ ହିଁ ରଖିଛି ସାଇତି।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ।

ଏତେବେଳେ ଯାଏ ଶୁଣୁଥିଲେ ବିବିଧ ଭାରତୀ କାର୍ଯ୍ୟକ୍ରମ ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ।

ଶୁଣିଲେ NCERT ଦ୍ୱାରା ପ୍ରସ୍ତୁତ ପ୍ରାୟୋଜିତ କାର୍ଯ୍ୟକ୍ରମ। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ। ଆମ କେନ୍ଦ୍ରରୁ କାର୍ଯ୍ୟକ୍ରମ ପ୍ରଚାରିତ ହେଉଛି FM ବ୍ୟାଣ୍ଡ 101.9 MHz ଯୋଗେ। ତାଛଡ଼ା ପ୍ରସାର ଭାରତୀର ନ୍ୟୁଜ୍ ଅନ୍ ARF ଓ www.prasarbharati.gov.in ର ଲାଇଭ୍ ରେଡ଼ିଓ ଟ୍ୟାବ୍ରେ ମଧ୍ୟ କାର୍ଯ୍ୟକ୍ରମ ଏକ ସମୟରେ ପ୍ରଚାରିତ ହେଉଛି। ପ୍ରଚାର କରୁଛୁ ପାରମ୍ପରିକ ଗୀତ ଛାନ୍ଦ। ଆରମ୍ଭରେ ଆରତୀ ଗୋସ୍ୱାମୀଙ୍କ କଣ୍ଠରେ ଗୋପାଳକୃଷ୍ଣଙ୍କ ରଚନା।

ଶୁଣୁଛନ୍ତି ପାରମ୍ପରିକ ଗୀତ ଛାନ୍ଦ। ପରବର୍ତ୍ତୀ ଗୀତ ପୁରାତନ ରଚନାରୁ, କଣ୍ଠଦାନ କରିଛନ୍ତି ପ୍ରଶାନ୍ତ କୁମାର ସାମଲ।

ପରବର୍ତ୍ତୀ ଗୀତ ଉପେନ୍ଦ୍ର ଭଞ୍ଜଙ୍କ ରଚନା, କଣ୍ଠଦାନ କରିଛନ୍ତି ସୁଚିତ୍ରା ମହାପାତ୍ର।

ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ହିନ୍ଦୀ ଭକ୍ତି ଗୀତ। କଣ୍ଠଦାନ କରିଛନ୍ତି ପଣ୍ଡିତ ଭୀମସେନ ଯୋଶୀ ଏବଂ ଲତା ମଙ୍ଗେସ୍କର। ଗୀତ ରଚନା ପଣ୍ଡିତ ନରେନ୍ଦ୍ର ଶର୍ମା।

କହି ରଖୁଛୁ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ସନ୍ଧ୍ୟା 6:10 ଓଡ଼ିଆ ଭକ୍ତି ଗୀତ, 6:30 ବିଶେଷ କାର୍ଯ୍ୟକ୍ରମ ଉଦୟ ଭାରତ, 6:55 ଆଜିର ପ୍ରସଙ୍ଗ, 7:25 ଓଭାଲ ଲଣ୍ଡନଠାରେ ଚାଲିଥିବା ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ T20 ଓମେନ୍ସ ୱାର୍ଲ୍ଡ କପ୍ 2026 ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କରିବୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। 7:30 କିଷାନବାଣୀରେ ଶୁଣିବେ ପରିବର୍ତ୍ତିତ ଜଳବାୟୁରେ ପ୍ରାଣୀ ସମ୍ପଦର ସୁରକ୍ଷା ସମ୍ପର୍କରେ ଅବସରପ୍ରାପ୍ତ ଜିଲ୍ଲା ମୁଖ୍ୟ ପ୍ରାଣୀଧନ ଚିକିତ୍ସା ଅଧିକାରୀ ଡକ୍ଟର ସନ୍ତୋଷ କୁମାର ପଣ୍ଡାଙ୍କ ସହ ଆଲୋଚନା, ପରେ ପରେ ଚାଷୀ ଭାଇ କର୍ଣ୍ଣ ସାହୁଙ୍କ ସହ ସାକ୍ଷାତକାର। ରାତି 8:00 ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଅନୁଷ୍ଠିତ T20 ଓମେନ୍ସ ୱାର୍ଲ୍ଡ କପ୍ 2026 ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଅବଶିଷ୍ଟ ଖେଳ। ଖେଳ ସମାପ୍ତି ପରେ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ସରୋଦ ବାଦନ ପରିବେଷଣ କରିବେ ଡଗର ବ୍ରଦର୍ସ।

ଶୁଣିଲେ ଆଜି ପ୍ରଚାରିତ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ପର୍କୀୟ ସୂଚନା। ଆପଣମାନେ କାର୍ଯ୍ୟକ୍ରମ ଶୁଣୁଛନ୍ତି ଆକାଶବାଣୀ ବଲାଙ୍ଗୀର କେନ୍ଦ୍ରରୁ।

ପରବର୍ତ୍ତୀ ଗୀତ କବି ସୂର୍ଯ୍ୟଙ୍କ ରଚନା, କଣ୍ଠଦାନ କରିଛନ୍ତି ଭୁବନେଶ୍ୱରୀ ମିଶ୍ର।

ଓଡ଼ିଆ ଭକ୍ତିଗୀତ କାର୍ଯ୍ୟକ୍ରମର ପରବର୍ତ୍ତୀ ଗୀତ ପୁରାତନ ରଚନା କଣ୍ଠଦାନ କରିଛନ୍ତି ପ୍ରଣବ କିଶୋର ପଟ୍ଟନାୟକ।

0: ଆକ୍ସନ୍ କରିବେ କିଛି ସମୟ ପରେ।
1: ବନ୍ୟା ହେଉ ବା ମହାବାତ୍ୟା, ସବୁ ପରିସ୍ଥିତିରେ
2: ଗାଁରୁ ସହର ଯାଏ ସବୁ ସ୍ଥାନରେ
1: ଆବାଳ ବୃଦ୍ଧ ବନିତା ସମସ୍ତଙ୍କ ପାଇଁ,
2: ଜୁଆଙ୍ଗ ଓ ସାନ୍ତାଳଙ୍କ ଠାରୁ ବଣ୍ଡା ଏବଂ କୋୟାଙ୍କ ଯାଏ, ସବୁରି ଭାଷାରେ
1: କେବଳ ଆକାଶବାଣୀ।

ନମସ୍କାର, ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟ ରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ଦେଶରେ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବି ଜିରାମଜେ ଗ୍ରାମୀଣ ଆଇନ 2025। ରାଜ୍ୟରେ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ଅଣସର ନୀତି, ପୂଜା ପାଉଛନ୍ତି ପଟିଦିଅ। ଏବଂ ଉତ୍ତର ବଙ୍ଗୋପସାଗର ପାର୍ଶ୍ୱବର୍ତ୍ତୀ ଦକ୍ଷିଣ ବାଂଲାଦେଶ ଉପକୂଳରେ ଘୂର୍ଣ୍ଣିବଳୟ ସକ୍ରିୟ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। ଏହି ଆଇନ ଅଧୀନରେ ଗ୍ରାମାଞ୍ଚଳର ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ପ୍ରତ୍ୟେକ ଦିନ କାମ ଯୋଗାଇ ଦେବାକୁ ସରକାର ପଦକ୍ଷେପ ଗ୍ରହଣ କରୁଛନ୍ତି ବୋଲି କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟ ଦେଇଥିବା ସୂଚନା ଅନୁଯାୟୀ ଭିବି ଜିରାମଜୀ ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର

0: ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି। ଭିବିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ଏବଂ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ଭଳି ବ୍ୟବସ୍ଥା ନୂଆ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ନୂଆ ଆଇନ ପ୍ରଣୟନ କରାଯାଇଛି। ରାଜ୍ୟରେ ଏକ ଅଖିଳ ଭାରତୀୟ ଆୟୁର୍ବେଦ ସଂସ୍ଥାନ ଏଆଇଆଇଏ ପ୍ରତିଷ୍ଠା ପାଇଁ କେନ୍ଦ୍ର ଆୟୁଷ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଦବଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍କ ପ୍ରସ୍ତାବ ଦେଇଛନ୍ତି। ନୂଆଦିଲ୍ଲୀ ଗସ୍ତ ଅବସରରେ କାର୍ଯ୍ୟାଳୟରେ ସାକ୍ଷାତ କରି ସ୍ୱାସ୍ଥ୍ୟମନ୍ତ୍ରୀ କହିଛନ୍ତି ଏଆଇଆଇଏ ପ୍ରତିଷ୍ଠା ପାଇଁ ଭୁବନେଶ୍ୱରଠାରେ ପ୍ରାୟ 100 ଏକର ପରିମିତ ସରକାରୀ ଜମି ଚିହ୍ନଟ କରାଯାଇଛି। ପୂର୍ବ ଭାରତରେ କୌଣସି ଜାତୀୟ ସ୍ତରୀୟ ଆୟୁର୍ବେଦ ସଂସ୍ଥାନ ପ୍ରତିଷ୍ଠା ହୋଇନାହିଁ। ଓଡ଼ିଶାର ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେବା ଫଳରେ ରାଜ୍ୟରେ ସ୍ୱାସ୍ଥ୍ୟସେବା ଏବଂ ଉଚ୍ଚଶିକ୍ଷାକୁ ପ୍ରୋତ୍ସାହନ ମିଳିବା ସହିତ ସମଗ୍ର ପୂର୍ବ ଏବଂ ମଧ୍ୟ ଭାରତର ଜନସାଧାରଣଙ୍କ ପାଇଁ ଜାତୀୟସ୍ତରୀୟ ସ୍ୱାସ୍ଥ୍ୟ ସୁବିଧା ଉପଲବ୍ଧ ହୋଇପାରିବ। ଗସ୍ତ ଅବସରରେ ଡକ୍ଟର ମହାଲିଙ୍ଗ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ସାକ୍ଷାତ କରି ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନଆରୋଗ୍ୟ ଯୋଜନା ଏବଂ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନର ରୂପରେଖ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଛନ୍ତି। ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ଆଜି ନୂଆଦିଲ୍ଲୀଠାରେ କେନ୍ଦ୍ର ଉପଭୋକ୍ତା ଓ ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ଏବଂ ନୂତନ ଓ ନବୀକରଣ ଯୋଗ୍ୟ ଶକ୍ତି ମନ୍ତ୍ରୀ ପ୍ରହ୍ଲାଦ ଯୋଶୀଙ୍କ ସହ ସୌଜନ୍ୟମୂଳକ ସାକ୍ଷାତ କରିଛନ୍ତି। ଏହି ସମୟରେ ଉପମୁଖ୍ୟମନ୍ତ୍ରୀ ଶ୍ରୀ ସିଂହଦେଓ ସ୍ଥାୟୀ ଶକ୍ତିର ବ୍ୟବହାର ଏବଂ କେନ୍ଦ୍ର ସହିତ ରାଜ୍ୟର ସମବାୟ ଢାଞ୍ଚାକୁ ସୁଦୃଢ଼ କରିବା ଉପରେ ଆଲୋଚନା କରିଛନ୍ତି। ଶକ୍ତି ବିଭାଗର ଅତିରିକ୍ତ ଶାସନ ସଚିବ ବିଶାଳ ଦେବ ଉପସ୍ଥିତ ରହି ବିଭାଗୀୟ କାର୍ଯ୍ୟ ଉପରେ କେନ୍ଦ୍ରମନ୍ତ୍ରୀଙ୍କୁ ସୂଚନା ଦେଇଥିଲେ। ରାଜ୍ୟରେ ରବିଧାନ ସଂଗ୍ରହ ଅବଧିକୁ ଆସନ୍ତା ଶୁକ୍ରବାର ପର୍ଯ୍ୟନ୍ତ ବୃଦ୍ଧି କରାଯାଇଥିବା ନେଇ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି। ଚଳିତ ବର୍ଷ ସରକାର 20 ଲକ୍ଷ ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ଲକ୍ଷ୍ୟ ଧାର୍ଯ୍ୟ କରିଥିଲେ। ବର୍ତ୍ତମାନ ସୁଦ୍ଧା 18,79,000 ମେଟ୍ରିକ୍ ଟନ୍ ଧାନ ସଂଗ୍ରହ ହୋଇଛି। 5ଟି ଜିଲ୍ଲାରେ ଧାନ ସଂଗ୍ରହ ହୋଇନଥିବାରୁ ଅବଧି ବୃଦ୍ଧି କରାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍ତି।
1: ଆଜି ପର୍ଯ୍ୟନ୍ତ ଆମେ ଦେଖୁଥିଲୁ ଯେ ରବି ପ୍ରୋକ୍ୟୁରମେଣ୍ଟ ଆଜି ପ୍ରକୃତରେ ସରିଯାଉଛି, କିନ୍ତୁ ଆମେ ଦେଖିଲୁ 4-5ଟି ଜିଲ୍ଲାରେ ଏପର୍ଯ୍ୟନ୍ତ ଫାର୍ମର୍ସ ମାନଙ୍କର ଧାନ ପଡ଼ି ରହିଛି। ତ ତାକୁ ଉଠାଇବା ପାଇଁ ଆମେ ଡିସିସନ୍ ନେଇଛୁ ଯେ 3 ତାରିଖ ପର୍ଯ୍ୟନ୍ତ ଇଏ ପ୍ରୋକ୍ୟୁରମେଣ୍ଟ ଚାଲୁ ରହିବ, ଆଉ ସମସ୍ତଙ୍କର ଧାନ ଫାର୍ମର୍ସ ମାନଙ୍କର ଯେଉଁମାନଙ୍କୁ ଟୋକନ୍ ଦିଆଯାଇଛି ତାକୁ ସବୁ ଉଠାଯିବ।
0: ଭୁବନେଶ୍ୱରଠାରେ ଆଜି ରାଜ୍ୟର ସମସ୍ତ ଜିଲ୍ଲାର ନବନିଯୁକ୍ତ ଶିଶୁମଙ୍ଗଳ ସମିତି ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଏବଂ ସଦସ୍ୟଙ୍କ ପାଇଁ 5 ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି। ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା କାର୍ଯ୍ୟକ୍ରମରେ ଯୋଗଦେଇ କହିଛନ୍ତି ଏହି ପ୍ରଶିକ୍ଷଣ ମାଧ୍ୟମରେ ଶିଶୁମାନଙ୍କ ଯତ୍ନ, ସୁରକ୍ଷା, ପୁନର୍ବାସ ଏବଂ ଅଧିକାର ସୁରକ୍ଷା କ୍ଷେତ୍ରରେ ଶିଶୁମଙ୍ଗଳ ସମିତି ସଦସ୍ୟଙ୍କ ଦକ୍ଷତା ସୁଦୃଢ଼ ହୋଇପାରିବ। ଶିଶୁଙ୍କ ସୁରକ୍ଷା, ବିକାଶ ଏବଂ ଅଧିକାର ସୁନିଶ୍ଚିତ କରିବା ଦିଗରେ ଦାୟିତ୍ୱର ସହ କାର୍ଯ୍ୟ କରିବାକୁ ଉପମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି। ଦ୍ରବ୍ୟ ଓ ସେବାକର ଆଇନ ଅଧୀନରେ ଅପିଲ ଦାଖଲ କରିବାର ସମୟସୀମାକୁ ସରକାର ବୃଦ୍ଧି କରିଛନ୍ତି। ଆପିଲେଟ୍ ଟ୍ରିବ୍ୟୁନାଲ୍ରେ ଆସନ୍ତା ମାସ 31 ତାରିଖ ପର୍ଯ୍ୟନ୍ତ ଏ ସଂକ୍ରାନ୍ତ ଆବେଦନ ଦାଖଲ କରାଯାଇପାରିବ। ପୂର୍ବରୁ ଏଥିପାଇଁ ଆଜି ଶେଷ ତାରିଖ ଧାର୍ଯ୍ୟ ହୋଇଥିଲା। ଟ୍ରିବ୍ୟୁନାଲ୍ ପୋର୍ଟାଲ୍ରେ ବୃଦ୍ଧି ପାଉଥିବା ଆବେଦନ ପରିମାଣକୁ ଦୃଷ୍ଟିରେ ରଖି ସରକାର ଏହି ନିଷ୍ପତ୍ତି ଗ୍ରହଣ କରିଥିବା ଜଣାପଡ଼ିଛି। ତେବେ ବର୍ଦ୍ଧିତ ସମୟସୀମା ସୁଦ୍ଧା ଆବେଦନ ଦାଖଲ କରିବାକୁ ପରାମର୍ଶ ଦିଆଯାଇଛି। ଆପଣମାନେ ଆଞ୍ଚଳିକ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀ କଟକ କେନ୍ଦ୍ରରୁ। ପୁରୀ ଶ୍ରୀମନ୍ଦିରରେ ଆଜିଠାରୁ ଶ୍ରୀଜୀଉଙ୍କର ଅଣସର ଗୁପ୍ତ ନୀତି ଆରମ୍ଭ ହୋଇଛି। ଶ୍ରୀବଳଭଦ୍ରଙ୍କ ସ୍ଥାନରେ ଅନନ୍ତ ବାସୁଦେବ, ସୁଭଦ୍ରାଙ୍କ ସ୍ଥାନରେ ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ସ୍ଥାନରେ ଅନନ୍ତ ନାରାୟଣ ଏବଂ ସୁଦର୍ଶନଙ୍କ ସ୍ଥାନରେ ପତିତ ପାବନ ପୂଜା ପାଉଛନ୍ତି। ଜ୍ୱରପୀଡ଼ା ଲାଘବ ପାଇଁ ଶ୍ରୀଜୀଉଙ୍କ ଶ୍ରୀଅଙ୍ଗରେ ଫୁଲରୀ ତେଲ ଲାଗି କରାଯିବ। ରାଜବୈଦ୍ୟ ପ୍ରସ୍ତୁତ କରୁଥିବା ଦଶମୂଳ ମହୌଷଧି ସେବନ ପରେ ମହାପ୍ରଭୁ ସୁସ୍ଥ ହେବେ। ଏହି ସମୟ ମଧ୍ୟରେ ଶ୍ରୀମନ୍ଦିରରେ ପଟ୍ଟିଦିଅଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସେହିଭଳି ବ୍ରହ୍ମଗିରିସ୍ଥିତ ପ୍ରଭୁ ଅଲାରନାଥଙ୍କ ପୀଠରେ ଆଜିଠାରୁ ଦର୍ଶନ ଆରମ୍ଭ ହୋଇଛି। ଶ୍ରଦ୍ଧାଳୁମାନେ ଆସନ୍ତା 14 ଦିନ ଧରି ପ୍ରଭୁ ଅଲାରନାଥଙ୍କ ଦର୍ଶନ କରିପାରିବେ। ରାଜ୍ୟର ବିଭିନ୍ନ ସ୍ଥାନରେ ଥିବା ଶ୍ରୀଜଗନ୍ନାଥ ମନ୍ଦିରଗୁଡ଼ିକରେ ଠାକୁରଙ୍କର ଅଣସର ନୀତି ଆରମ୍ଭ ହୋଇଛି। ନୟାଗଡ଼ ଜିଲ୍ଲାର ଅଣପୁରଠାରେ ମନ୍ଦିରରେ ଶ୍ରଦ୍ଧାଳୁମାନେ ପଟ୍ଟିଦିଅଙ୍କୁ ଦର୍ଶନ କରୁଛନ୍ତି। ଅଣସର ଘରେ ଠାକୁରଙ୍କର ଗୁପ୍ତ ନୀତି ଜାରି ରହିଛି। କେନ୍ଦ୍ରାପଡ଼ା ଜିଲ୍ଲା ତୁଳସୀକ୍ଷେତ୍ର ଶ୍ରୀବଳଦେବଜୀଙ୍କ ଅଣସର ପିଣ୍ଡି ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହୋଇଛି। ମୁଖ୍ୟ ମନ୍ଦିର ଗରୁଡ଼ସ୍ତମ୍ଭ ନିକଟରେ ଆଜିଠାରୁ ପଟ୍ଟିଦିଅଙ୍କ ଉପାସନା ହେଉଛି। ସୁବର୍ଣ୍ଣପୁର ପାତାଳି ଶ୍ରୀକ୍ଷେତ୍ରଠାରେ ଆଜି ପ୍ରତ୍ୟୁଷରୁ ପଟ୍ଟିଦିଅଙ୍କୁ ପୂଜାର୍ଚ୍ଚନା ଆରମ୍ଭ ହୋଇଛି। କଳାହାଣ୍ଡି ଜିଲ୍ଲା ପରିଷଦ ସମ୍ମିଳନୀ ସଭାଗୃହରେ।

ଆକାଶବାଣୀ ସମ୍ବଲପୁର ଆଞ୍ଚଳିକ ଖବର ପଢୁଛନ୍ କୃତାଞ୍ଜଳି ତ୍ରିପାଠୀ ଜୁହାର। ପହିଲା ମୁଖ୍ୟ ଖବର, ଡାଲୁଆ ଧାନଗିନା ସମିଆକେ ଆଇବା ଶୁକ୍ରବାର ତକ ବଢ଼ାଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ନୂଆକରି ନିଯୁକ୍ତି ପାଇଥିବା ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଆଉ ସଦସ୍ୟମାନଙ୍କର ପାଞ୍ଚଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମକେ ଉଦ୍ଘାଟନ କଲେ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା। ପୁରୀ ଶ୍ରୀମନ୍ଦିର ଆଷ୍ଟାନୁ ମୂଲ ହେଇଛେ ମହାପୁରୁମାନଙ୍କର ଅଣସର ଗୁପ୍ତ ନୀତି ଆଉ ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଏଥର ପୁରା ଖବର, ରାଇଜେ ଡାଲୁଆ ଧାନଗିନା ସମିଆକେ ଆଇବା ଶୁକ୍ରବାର ତକ ବଢ଼ାଯାଇଛେ ବୋଲି ଖାଦ୍ୟ ଯୋଗାଣ ଆଉ ଖାଉଟି କଲ୍ୟାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର ପାତ୍ର କହିଛନ୍। ଚଲତି ବଛର ସରକାର 2,00,000 ମେଟ୍ରିକ୍ ଟନ୍ ଧାନ ଘିନ୍ବାର ଲକ୍ଷ୍ୟ ଧାରିଜ କରିଥିଲେ। ଏହାଦେ ତକ 18,79,000 ମେଟ୍ରିକ୍ ଟନ୍ ଧାନ ଘିନା ସରିଛେ। 5 ଜିଲ୍ଲାନ ଧାନ ଘିନା ନାହିଁ ହେଇଥିବାରୁ ଇ ସମିଆକେ ବଢ଼ାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ପାତ୍ର କହିଛନ୍। ଭାରତୀୟ ସେନା ଜାତୀୟ ସୁରକ୍ଷା ବାବଦ ସବୁ କାମ ସ୍ୱଷ୍ଟ ଲକ୍ଷ୍ୟ ଆଉ ଦାୟିତ୍ୱ ସହିତ ତୁଲାସି ବୋଲି ସେନା ମୁଖ୍ୟ ଜେନେରାଲ ଉପେନ୍ଦ୍ର ଦ୍ୱିବେଦୀ କହିଛନ୍। ନୂଆଦିଲ୍ଲୀନ ଆଜି ସେନା ମୁଖ୍ୟ ପଦବୀନୁ ଦାୟିତ୍ୱ ହସ୍ତାନ୍ତର କରବାର ସମିଆତି ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀ କହିଛନ୍, 40 ବଛରନୁ ଏତକା ସମିଆ ଭାରତୀୟ ସେନାତି ସେବା କରବାର ତାଙ୍କର ଜୀବନର ସବୁନୁ ବଡ଼ ସମ୍ମାନ ଆଉ ସୁଯୋଗ ଥିଲା। ସ୍ଥଳସେନା, ନୌସେନା ଆଉ ବାୟୁସେନା ସଠିକ୍ ତାଲମେଲ, ନିଜର ଭିତରେ ବିଶ୍ୱାସ ଆଉ ଗୋଟିଏ ଦୃଷ୍ଟିକୋଣ ସହିତ କାମ କରିଆସୁଛନ୍। ଲେଫ୍ଟନାଣ୍ଟ ଜେନେରାଲ ଦ୍ୱିବେଦୀଙ୍କ ଋତୁରୁ ନୂଆ ସ୍ଥଳସେନା ମୁଖ୍ୟ ଭାବେ ଜେନେରାଲ ଧୀରଜ ସେଠ ଦାୟିତ୍ୱ ନେଇଛନ୍। ସେ 2028 ଅଗଷ୍ଟ 31 ତକ ଏହି ଦାୟିତ୍ୱଟି ରହିବେ। ତୈଳ ବିପଣନ କମ୍ପାନୀମାନେ ଖୁଚୁରା ଦୋକାନ ଜରିଏ ମୋଟର ସ୍ପିରିଟ୍ ଆଉ ଉଚ୍ଚା ଗତି ଥିବା ଡିଜେଲର ବିକ୍ରି ଆଉ ବଣ୍ଟନ ନିୟନ୍ତ୍ରଣକେ ନେଇକରି ଜାରି ହୋଇଥିବାର ଅସ୍ଥାୟୀ ନିୟମକେ କେନ୍ଦ୍ର ସରକାର ଉଠାଇ ଦେଇଛନ୍। ଆଇବା କାଲିଠାନୁ ଏଇଟା ଲାଗୁ ହେବା ବୋଲି ପେଟ୍ରୋଲିୟମ ଆଉ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ତରଫରୁ ସୂଚନା ମିଳିଛି। ପଶ୍ଚିମ ଏସିଆ ପରିସ୍ଥିତି ଲାଗି ଏ ମାସ 12 କେନ୍ଦ୍ର ସରକାର ପେଟ୍ରୋଲ ଆଉ ଡିଜେଲର ଦାମକେ ସ୍ଥିର ରଖବାର ଲାଗି ଏହି କଟକଣା ଜାରି କରିଥିଲେ। ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ତରଫରୁ ପରିଚାଳିତ ଯୁକ୍ତ 2 ଇନ୍ଷ୍ଟାଣ୍ଟ ଆଉ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଆଇବା 3 ହେବା। ଗୋଟେ ବେଶୀ ପାସ୍ ନାହିଁ ହୋଇଥିବାର ପରୀକ୍ଷାର୍ଥୀଙ୍କୁ ଇନ୍ଷ୍ଟାଣ୍ଟ ପରୀକ୍ଷା ଦେବାର ସୁଯୋଗ ମିଳିବା। ଚଲତି ବଛର ପହିଲା ଥର ଲାଗି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ମୁଲେଇଛି। କେନ୍ସି ବିଷେତି କମ୍ ମାର୍କ ରଖିଥିବା ପରୀକ୍ଷାର୍ଥୀ ଏହି ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଦେଇପାରିବେ। ଏଥିଲାଗି ମୋଟ 32 ପରୀକ୍ଷା କେନ୍ଦ୍ର କରାଯାଇଥିବା ପରିଷଦ ତରଫରୁ ସୂଚନା ମିଳିଛି। ଏ ବଛର ମୋଟ 4,600 ଛାତ୍ରଛାତ୍ରୀ ଇମ୍ପ୍ରୁଭମେଣ୍ଟ ପରୀକ୍ଷା ଲାଗି ଆବେଦନ କରିଛନ୍। ସିଆଡ଼େ ଯୁକ୍ତ 2 ପରୀକ୍ଷା ଖାତାର ଫେର୍ ଘାଏ ଯାଞ୍ଚ ଲାଗି ଆବେଦନ ସମିଆକେ ଆଇବା 4 ତକ ବଢ଼ାଯାଇଛି। ରାଜ୍ୟର ସବୁ ଜିଲ୍ଲାର ନୂଆକରି ନିଯୁକ୍ତି ପାଇଥିବା ଶିଶୁମଙ୍ଗଲ ସମିତି ସିଡବ୍ଲ୍ୟୁସିର ଅଧ୍ୟକ୍ଷ ଓ ସଦସ୍ୟମାନଙ୍କ ଲାଗି ହୋଇଥିବା 5 ପ୍ରଶିକ୍ଷଣ କାର୍ଯ୍ୟକ୍ରମକେ ଆଜି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଶୁଭାରମ୍ଭ କରିଛନ୍। ଏ ଅବସରରେ ଉପମୁଖ୍ୟମନ୍ତ୍ରୀ କହିଛନ୍, ଛୁଆମାନେ ଦେଶର ଅମୂଲ୍ୟ ସମ୍ପଦ। ସେମାନଙ୍କର ଅଧିକାରର ସୁରକ୍ଷା ଖାଲି ସରକାରଙ୍କ ଦାୟିତ୍ୱ ନୁହେଁ, ସମାଜର ସାମୁହିକ ଦାୟିତ୍ୱ ଆଏ। କିଶୋର ନ୍ୟାୟ ଅଧିନିୟମ 2015 ବାବଦେ ଶିଶୁମଙ୍ଗଲ ସଦସ୍ୟମାନଙ୍କର ଆଇନଗତ ଜ୍ଞାନକେ ବଢ଼ାବାର, ଯତ୍ନ ଆଉ ସୁରକ୍ଷା ଦରକାର ଥିବାର ଛୁଆମାନଙ୍କ ଥଇଥାନ କରବାର ସହିତ ସେମାନଙ୍କୁ ସମାଜର ମୁଖ୍ୟା ସ୍ରୋତକେ ଆନବାର କ୍ଷେତ୍ରରେ ସେମାନଙ୍କର ଭୂମିକା ଆଉ ଦାୟିତ୍ୱକେ ଏତକା ବରକସ କରବାରଟା ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମର ମୂଳ ଉଦ୍ଦେଶ୍ୟ। ପୁରୀ ଶ୍ରୀମନ୍ଦିର ଆଷ୍ଠାନୁ ମହାପୁରୁମାନଙ୍କର ଅଣସର ଗୁପ୍ତ ନୀତି ମୁଲେଇଛି। ଶ୍ରୀବଳଭଦ୍ରଙ୍କର ଜାଗାତି ଅନନ୍ତ ବାସୁଦେବ, ସୁଭଦ୍ରାଙ୍କର ଜାଗାତି ମା ଭୁବନେଶ୍ୱରୀ, ଶ୍ରୀଜଗନ୍ନାଥଙ୍କ ଜାଗାତି ଅନନ୍ତ ନାରାୟଣ ଆଉ ସୁଦର୍ଶନଙ୍କ ଜାଗାତି ପତିତଭବନ ପୂଜା ପାଉଛନ୍। ପଟଦେଙ୍କ ସହିତ ଖଟୁପ୍ରେ ଦୋଳଗୋବିନ୍ଦ, ରାମ, ନୃସିଂହ, ଭୂଦେବୀ, ଶ୍ରୀଦେବୀ, ମଦନ ମୋହନ, ଶ୍ରୀକୃଷ୍ଣଙ୍କୁ ବି ପୂଜା କରାଯାଉଛି। ମଙ୍ଗଳ ଆଳତିନୁ ନେଇକରି ସବୁ ପୂଜାବିଧି କରାଯିବାର ସହିତ ମହାପ୍ରସାଦ ଲାଗି କରାଯାଇଛି। ଗଲାକାଲି ମହାପୁରୁମାନଙ୍କୁ ଗୋଟି ପହଣ୍ଡିତି ସ୍ନାନବେଦୀନୁ ଅଣସର ଘରକେ ବିଜେ କରାଯାଇଥିଲା। ପହଣ୍ଡି ଶେଷ ହେବାର ଉତ୍ତରୁ ସୁବର୍ଣ୍ଣ ଚିତା ଆଉ ରାହୁ ରେଖା ଓଲାଗି ହୋଇଥିଲା। ଜର କମ୍ କରବାର ଲାଗି ଶ୍ରୀଜୀଉଙ୍କର ଶ୍ରୀଅଙ୍ଗତି ଫୁଲୁରୀ ତେଲ ଲାଗି କରାଯିବା। ରାଜବୈଦ୍ୟ ତିଆରି କରୁଥିବା ଦଶମୂଳ ମୌଷଧୀ ଖାଇଲା ଉତ୍ତରୁ ମହାପୁରୁମାନେ ସୁସ୍ଥ ହେବେ। ଏହି ସମୟ ଭିତରେ ଶ୍ରୀମନ୍ଦିର ପଟଦେଙ୍କୁ ପୂଜା କରାଯିବାର ପରମ୍ପରା ରହିଛି। ସିଆଡ଼େ ବ୍ରହ୍ମଗିରି ନଥିବାର ପ୍ରଭୁ ଅଲାରନାଥଙ୍କ ପୀଠନ ଆଷ୍ଟାନୁ ଦର୍ଶନ ମୁଲେଇଛି। ଶ୍ରଦ୍ଧାଳୁମାନେ ଆଇବା

0: 14 ଦିନ ଧରିକିରି ମହାପ୍ରଭୁଙ୍କର ଦର୍ଶନ କରିପାରିବେ। ପହପ 4 ବଜେନୁ ମନ୍ଦିର ଦ୍ୱାରପିଠା ଉତ୍ରୁ ମଙ୍ଗଲ ଆଳତି ଗୋପାଳ ବଲ୍ଲଭ ନୀତି ସେ ସେବାର ଉତ୍ରୁ ସକାଳର 6 ବଜେନୁ ଦ୍ୱିପହରର 1 ବଜେ ତକ ଭକ୍ତମାନେ ମହାପ୍ରଭୁଙ୍କୁ ଦର୍ଶନ କରିପାରିବେ। ମଧ୍ୟାହ୍ନ ଧୂପ ଉତ୍ରୁ ଫେର ଥରେ ଦିନର 2 ବଜେନୁ ରାତିର 10 ବଜେ ତକ ମନ୍ଦିର ଖୋଲା ରହିବ ବୋଲି ନିଯୋଗ ତରଫରୁ କୁହାଯାଇଛି। ଶାନ୍ତି ଶୃଙ୍ଖଳା ରକ୍ଷା ଲାଗି ପୁଲିସ ପ୍ରଶାସନ ତରଫରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି। ମହାପ୍ରଭୁଙ୍କର ଗୁପ୍ତ ସେବା ନୀତି ବାବଦେ ଶ୍ରୀମନ୍ଦିର ସଂସ୍କୃତି ଗବେଷକ ଶରତ ମହାନ୍ତି ଆକାଶବାଣୀକୁ କହିଛନ୍,
1: ଆଜି ହେଉଛି ଅନବସର ଗୃହର ପ୍ରଥମ ଦିବସ। 15 ଦିନ ବ୍ୟାପୀ ମହାପ୍ରଭୁ ଜ୍ୱରାକ୍ରାନ୍ତ ହୋଇକରି ଭକ୍ତ ଏବଂ ସର୍ବସାଧାରଣଙ୍କୁ ଦର୍ଶନ ବଞ୍ଚିତ ରଖିବେ। ତେଣୁ ଆଜି କେବଳ ଗୋପନୀୟ ସେବା, ଯେଉଁଟାକି ଅଙ୍ଗଲାଗି ସେବକ ବା ଦୈତାପତି ସେବକମାନେ ପତି ମହାପାତ୍ର ଏମାନେ ହିଁ କେବଳ ଅଣସର ତାଟି ଭିତରକୁ ପ୍ରବେଶ ଅଧିକାର ରହିଛି। ତେଣୁ ମହାପ୍ରଭୁଙ୍କର ଗୁପ୍ତ ସେବା ଆଜିଠାରୁ ଆରମ୍ଭ ହେବ।
0: ସିଆଡ଼େ ତିନି ରଥର ପର୍ଭା ଲଗାବାର ଲାଗି ବେଦି ପଛାଡ଼ର 14 ନାହାକାଥି ଗୋଟେ ଲେଖା ଧୂଳି ଦଣ୍ଡା ଲଗାଯାଇଛି। ଏହାଦେ ରଥ ତିଆରି କାମ ଶେଷ କ୍ଷେପେ ପହଞ୍ଚିଛି। ସୁବର୍ଣ୍ଣପୁରର ପାତାଳି ଶ୍ରୀକ୍ଷେତ୍ର ସହିତ ଜିଲ୍ଲାର ଜଗନ୍ନାଥ ଗୁଡ଼ିମାନଙ୍କେ ଦେବସ୍ନାନ ପୂର୍ଣ୍ଣିମା ପର୍ବ ଉତ୍ରୁ ଆଇଷ୍ଠାନୁ ଅଣସରଥି ଅଛନ୍। ପାତାଳି ଶ୍ରୀକ୍ଷେତ୍ରନ ତ୍ରିକୁଟ ପାହାଡ଼ ଛଳିଆ ଶିଖରନ ଥିବା ମନ୍ଦିରନ ପଟଦିଅଙ୍କୁ ପୂଜା କରାଯାଇକରି ସକାଳ ଧୂପ ଆଉ ତ୍ରିଆଳତି ଦେବାର ଉତ୍ରୁ ଶ୍ରଦ୍ଧାଳୁମାନେ ଦର୍ଶନ କରୁଛନ୍। ସାମାଜିକ ଗଣମାଧ୍ୟମ ସୋସିଆଲ ମିଡ଼ିଆର ଗୁରୁତ୍ୱ ବାବଦେ ସମକୁ ଜନାବାର ଲକ୍ଷ୍ୟ ନେଇକରି ଆଜି ବିଶ୍ୱ ସୋସିଆଲ ମିଡ଼ିଆ ଦିବସ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମକେ ବିଶ୍ୱ ଯୋଗାଯୋଗ କ୍ଷେତ୍ରଟି ଗୋଟିଏ ପ୍ରମୁଖ ମାଧ୍ୟମ ହିସାବରେ ଦେଖାଯାଇଛି। ଫି ବଛର ଜୁନ 30 ତାରିଖ ଆଜିର ଦିନକେ ଏହି ଦିବସ ହିସାବରେ ପାଳନ କରାଯାଉଛି। ସାମାଜିକ ଗଣମାଧ୍ୟମ ଏହା ଚିନି ସମିଆତି ମନୁଷ୍ୟର ଜୀବନଶୈଳୀ, ଶିକ୍ଷା, ସମ୍ବାଦ, ବ୍ୟବସାୟ, ମନୋରଞ୍ଜନ ଆଉ ସାମାଜିକ ସଂଯୋଗର ମାଧ୍ୟମ ହୋଇଛି। ସୂଚନାର ତୃତୀ ଦିଆନିଆ ସହିତ ଲୁକର ଭିତରେ ଦୂରତା କମିଛି। 2010 ମସିହାତି ଆମେରିକାର ପ୍ରସିଦ୍ଧ ପ୍ରଯୁକ୍ତି ୱେବସାଇଟ୍ ମାସେବଲ୍ ଇ ଦିବସ ପାଳନ ମୂଲ କରିଥିଲେ। ସାମାଜିକ ଗଣମାଧ୍ୟମ ଜରିଏ ସାରା ପୃଥିବୀ ଲୋକ ଏକ କରବାର ଚିନ୍ତାଧାରାର ଦିଆନିଆ ଆଉ ସକାରାତ୍ମକ ପରିବର୍ତ୍ତନକେ ପ୍ରୋତ୍ସାହିତ କରବାରଟା ଇ ଦିବସ ପାଳନର ମୂଲ ଉଦ୍ଦେଶ୍ୟ। ବିପଦ ସମିଆତି ଉଦ୍ଧାର କାମ, ରକ୍ତଦାନ ଅଭିଯାନ, ସାମାଜିକ ସାହାଯ୍ୟ, ସରକାରୀ ସୂଚନାର ପ୍ରସାର ଆଉ ବେପାରର ଅଭିବୃଦ୍ଧି କ୍ଷେତ୍ରଟି ସାମାଜିକ ଗଣମାଧ୍ୟମର ବହୁତ ବଡ଼ ଭୂମିକା ରହିଛି। ଏହାଦେ ସମିଆତି ଜୁଆନ ପିଢ଼ି ସାମାଜିକ ଗଣମାଧ୍ୟମରୁ ରୋଜଗାର କରବାର ସହିତ ନିଜକେ ସଫଲ ଉଦ୍ୟୋଗୀ କରିପାରିଛନ୍। କଣ୍ଟେଣ୍ଟ କ୍ରିଏଟର, ରିଲ୍ସ ଆଉ ବହୁତ ବ୍ୟବସାୟ ଇତାର ଜରିଏ ସଫଳତା ପାଉଛି। ସାମାଜିକ ଗଣମାଧ୍ୟମର ସକାରାତ୍ମକ ଦିଗ ସହିତ ବହୁତରେ ପ୍ରତିବନ୍ଧକ ବି ରହିଛି। ମିଛ ଖବର ଫୈଲାବାର, ସାଇବର ଠକେଇ ଆଉ ମାତ୍ରାଧିକ ବ୍ୟବହାର ଲାଗି ମାନସିକ ସ୍ୱାସ୍ଥ୍ୟ ଉପରେ ନକାରାତ୍ମକ ପ୍ରଭାବ ବି ପଡ଼୍ସି। ଏହାଦେ ପୃଥିବୀର 5.79 ବିଲିୟନ୍ ଲୋକ ସାମାଜିକ ଗଣମାଧ୍ୟମ ବ୍ୟବହାର କରୁଛନ୍। ଢେଙ୍କାନାଳ ନଥିବା ଭାରତୀୟ ଜନସଞ୍ଚାର ସଂସ୍ଥାନ ଆଇଆଇଏମ୍ସିଟି 2026-27 ଶିକ୍ଷାବର୍ଷ ଲାଗି ନାଁ ଲେଖା ପ୍ରକ୍ରିୟା ଜାରି ରହିଛି। ଆଇବା ମାସ 3 ତାରିଖ ସକାଳର 11 ବଜେ ପତ୍ର ସୂଚନା କାର୍ଯ୍ୟାଳୟ ଭୁବନେଶ୍ୱର, ଆକାଶବାଣୀ କାର୍ଯ୍ୟାଳୟ ସମ୍ବଲପୁର ଆଉ 17 ତାରିଖ ଆଇଆଇଏମ୍ସି ଢେଙ୍କାନାଳ ପରିସରନ ସ୍ପଟ୍ ଆଡ୍ମିସନ୍ ଆଉ ସାକ୍ଷାତକାର ହେବା। ଇଚ୍ଛୁକ ଛାତ୍ରଛାତ୍ରୀମାନେ 9937881285 ନମ୍ବରଟି ଯୋଗାଯୋଗ କରିପାରିବେ। କଳାହାଣ୍ଡି ଜିଲ୍ଲା ଉନ୍ନୟନ ସମନ୍ୱୟ ଆଉ ପର୍ଯ୍ୟାଲୋଚନା ସମିତି ଦିଶାର ବୈଠକ ଆଜି ସାଂସଦ ମାଲବିକା ଦେବୀଙ୍କର ଅଧ୍ୟକ୍ଷତାଟି ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷନ ହୋଇଯାଇଛି। ବୈଠକଟି ଜିଲ୍ଲାନ କାର୍ଯ୍ୟକାରୀ ହେଉଥିବା କେନ୍ଦ୍ର ଆଉ ରାଜ୍ୟ ସରକାରଙ୍କର ଭିନ୍ ଭିନ୍ ଜନକଲ୍ୟାଣକାରୀ ଯୋଜନାର ଅଗ୍ରଗତିର ସମୀକ୍ଷା କରାଯାଇଥିଲା। ସାଂସଦ ମାଳବିକା ଦେବୀ ସବୁ ବିଭାଗୀୟ ଅଧିକାରୀମାନଙ୍କୁ ଯୋଜନାମାନଙ୍କର ଫଳପ୍ରଦ କାର୍ଯ୍ୟକାରିତା ଆଉ ସମୟ ଭିତରେ କାମ ଶେଷ କରବାରକେ ନିର୍ଦ୍ଦେଶ ଦେଇଛନ୍। ଖାସ୍ କରି ଗାଁମାନଙ୍କେ ପିଇବାର ପାଣି ଯୋଗାବାର ବ୍ୟବସ୍ଥାକେ ତୁର୍ତ୍ତି କରବାର ଲାଗି ସେ ଜୋର ଦେଇଛନ୍। ବୌଦ୍ଧ ଜିଲ୍ଲାର ବିକାଶମୂଳକ କାମମାନଙ୍କୁ ଏତକା ଗତିଶୀଲ ଆଉ ଲୋକାଭିମୁଖୀ କରବାର ଲାଗି ଜିଲ୍ଲାପାଳ ବିଭୂତିଭୂଷଣ ନାୟକ କଣ୍ଟାମାଲ ବ୍ଲକର ଭିନ୍ ଭିନ୍ ସରକାରୀ ପ୍ରକଳ୍ପ ଆଉ ଅନୁଷ୍ଠାନର କ୍ଷେତ୍ର ପରିଦର୍ଶନ କରିଛନ୍। ଏ ସମିଆତି ଜିଲ୍ଲାପାଳ କର୍ମାପଦର ଆଉ ସୁଣ୍ଡିପଦର ଧାନମଣ୍ଡିକେ ଯାଇକରି ଚାଷୀମାନଙ୍କର ସାଙ୍ଗେ ସିଧାସଳଖ ଆଲୋଚନା କରିଛନ୍। ଧାନଘିନା ପ୍ରକ୍ରିୟାକେ ତୁର୍ତ୍ତି କରବାର ସହିତ ମିଲରମାନେ ଜଲ୍ଦି ଧାନ ଉଠାବାରକେ ସମ୍ପୃକ୍ତ ଅଧିକାରୀମାନଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍। ଖରାର ପ୍ରକୋପ କମିଥିବାରୁ ସୁବର୍ଣ୍ଣପୁର ଜିଲ୍ଲାର ସବୁ ସ୍କୁଲ ଆଇବାକାଲଠାନୁ 10-4 ବଜେ ତକ ଧାରିଜ ସମିଆତି ଖୋଲବାରକେ ଜିଲ୍ଲାପାଳ ଜିଲ୍ଲା ଶିକ୍ଷା ବିଭାଗକେ ନିର୍ଦ୍ଦେଶ ଦେଇଛନ୍। ଆଗରୁ ଜବର ଖରା ଓ ତାତିକେ ନଜରଥି ରଖିକରି ସକାଳପଡ଼ା ଲାଗି ପ୍ରଶାସନିକ ସ୍ତରଟି ନିଷ୍ପତ୍ତି ନିଆଯାଇଥିଲା। ଆଜି ଇ ବାବଦେ ଗୋଟିଏ ଖାସ୍ ନିର୍ଦ୍ଦେଶନାମା ଜିଲ୍ଲାପାଳଙ୍କର କାର୍ଯ୍ୟାଳୟ ତରଫରୁ ବାହାରିଛି। ରାଜ୍ୟ ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ସକ୍ରିୟ ରହିଛି। ଇତାର ପ୍ରଭାବତି ଭିନ୍ ଭିନ୍ ଜାଗାନ ବର୍ଷା ଲାଗି ରହିଛି। ଭୁବନେଶ୍ୱର ଆଉ କଟକର କେତେଟା ଜାଗାନ ବର୍ଷା ହୋଇଯାଇଛି। ଉତ୍ତର ବଙ୍ଗୋପସାଗର ପାଖର ଦକ୍ଷିଣ ବାଂଲାଦେଶ ସମୁଦ୍ର ଖଣି ଇଲାକନ ଗୋଟିଏ ଘୂର୍ଣ୍ଣିବଲୟ ସକ୍ରିୟ ରହିଛି। ଆଇବା ଶୁକ୍ରବାର ତକ ଉତ୍ତର ପଶ୍ଚିମ ବଙ୍ଗୋପସାଗର ଆଉ ଇତାର ଆଖରପାଖର ଇଲାକାନ ଗୋଟିଏ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ରହିଛି। ଏ ବାବଦେ ଆଞ୍ଚଳିକ ପାଣିପାଗ ବିଭାଗର ନିର୍ଦ୍ଦେଶିକା ଡକ୍ଟର ମନୋରମା ମହାନ୍ତି

0: ରହିଛ?
1: ଆଗାମୀ ସାତ ଦିନ ପର୍ଯ୍ୟନ୍ତ ଓଡ଼ିଶାରେ ବର୍ଷା ରହିବ, ପ୍ରବଳ ବର୍ଷା, ଇଭିନ୍ ଅତି ପ୍ରବଳ ବର୍ଷା ମଧ୍ୟ ହେବାର ସମ୍ଭାବନା ରହିଛି। ଆଗାମୀ 24 ଘଣ୍ଟା ମଧ୍ୟରେ ହାଲକାରୁ ମଧ୍ୟମ ବର୍ଷା ଅଧିକାଂଶ ସ୍ଥାନରେ ହେବାର ସମ୍ଭାବନା ରହିଛି। ଉତ୍ତର ଅଭ୍ୟନ୍ତରୀଣ ଓଡ଼ିଶା ଜିଲ୍ଲା ଗୁଡ଼ିକ, ଉପକୂଳବର୍ତ୍ତୀ ଅଞ୍ଚଳର ଜିଲ୍ଲା ଗୁଡ଼ିକରେ ଆଉ ଅନେକ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି।
0: ଶେଷ ମୁଖ୍ୟ ଖବର ଫେର ଗାଏ। ଡାଲୁଆ ଧାନଗିନା ସୋମିଆକେ ଆଇବା ଶୁକ୍ରବାର ତକ ପଢ଼ାଲେ ରାଜ୍ୟ ସରକାର। ଭାରତୀୟ ସ୍ଥଳସେନା ମୁଖ୍ୟ ଭାବେ ଆଜି ଦାୟିତ୍ୱ ନେଲେ ଜେନେରାଲ ଧୀରଜ ସେଠ। ପୁରୀ ଶ୍ରୀମନ୍ଦିର ଆଷ୍ଠାନୁ ମୂଲ ହେଇଛେ ମହାପୁରୁମାନଙ୍କର ଅଣସର ଗୁପ୍ତନୀତି ଆଉର୍ ମୌସୁମୀର ପ୍ରଭାବତି ରାଜ୍ୟର ଭିନ୍ ଭିନ୍ ଜାଗାନ ହେଇଛେ ବର୍ଷା। ଆଜିର ଆଞ୍ଚଳିକ ଖବର ଇନ ଶେଷ ହେଲା।

ಆಕಾಶವಾಣಿ ସମ୍ବାଦ ପଢୁଛନ୍ତି ଚନ୍ଦନ ଘୋଷ। ମୁଖ୍ୟ ସମ୍ବାଦ, ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ଶିକ୍ଷାର୍ଥୀଙ୍କୁ ରାଷ୍ଟ୍ରପତିଙ୍କ ଆହ୍ୱାନ। ଦେଶବ୍ୟାପୀ ଆସନ୍ତାକାଲିଠାରୁ କାର୍ଯ୍ୟକାରୀ ହେବ ଭିବିଜି ରାମଜୀ ଆଇନ 2025। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ତିନିଦିନିଆ ଗସ୍ତରେ ଆସି ଆସନ୍ତାକାଲି ନୂଆଦିଲ୍ଲୀରେ ପହଞ୍ଚିବେ ଜାପାନ ପ୍ରଧାନମନ୍ତ୍ରୀ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀଙ୍କର ମତବ୍ୟକ୍ତ ଏବଂ ହୁଲ୍ ଦିବସ ଅବସରରେ ଜନଜାତି ସମ୍ପ୍ରଦାୟଙ୍କ ତ୍ୟାଗ ଓ ବଳିଦାନ ପ୍ରତି ରାଷ୍ଟ୍ରପତି ଓ ପ୍ରଧାନମନ୍ତ୍ରୀଙ୍କର ଶ୍ରଦ୍ଧାଞ୍ଜଳି। ଏକ ନ୍ୟାୟସଙ୍ଗତ ତଥା ସମାବେଶୀ ସମାଜ ଗଠନ ଉପରେ ପ୍ରାଧାନ୍ୟ ଦେଇ ନିଜର ଶିକ୍ଷାର ସଦୁପଯୋଗ କରିବାକୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ ଦେଇଛନ୍ତି। ଆଜି ଆନ୍ଧ୍ରପ୍ରଦେଶର ବିଶାଖପାଟନମ୍ସ୍ଥିତ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ରାଷ୍ଟ୍ରପତି କହିଛନ୍ତି, ଶିକ୍ଷିତ ଯୁବବର୍ଗ କେବଳ ନିଜର ପ୍ରଗତି ଲାଗି କାର୍ଯ୍ୟ ନ କରି ସମାଜର ଦୁର୍ବଳ ବର୍ଗର ଉତ୍ଥାନ ଏବଂ ଦେଶ ନିର୍ମାଣ ଦିଗରେ ବ୍ରତୀ ହୋଇ କାର୍ଯ୍ୟ କରିବା ଉଚିତ। ଛାତ୍ରଛାତ୍ରୀମାନେ ସାମାଜିକ ରୂପାନ୍ତରୀକରଣ ଅଭିଯାନର ବାର୍ତ୍ତାବହ ହୋଇ କାର୍ଯ୍ୟ କରିବା ଉପରେ ରାଷ୍ଟ୍ରପତି ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି, ସମାଜ, ସଂସ୍କୃତି, ପରମ୍ପରା ତଥା ଅର୍ଥନୈତିକ ପ୍ରଗତିକୁ ଅଧିକ ସଶକ୍ତ କରିବା ଦିଗରେ ବିଦ୍ୟାର୍ଥୀମାନେ ପ୍ରଚେଷ୍ଟା କରିବା ଉଚିତ। 2047 ସୁଦ୍ଧା ଏକ ବିକଶିତ ଭାରତ ଲକ୍ଷ୍ୟ ହାସଲ ଦିଗରେ ନିଜର ଗୁରୁତ୍ୱ

0: ପୂର୍ଣ୍ଣ ଅବଦାନ ସହିତ ପଛରେ ରହିଯାଉଥିବା ବ୍ୟକ୍ତିବିଶେଷଙ୍କ ପ୍ରଗତି ଲାଗି ପ୍ରଚେଷ୍ଟା କରିବା ଉପରେ ଶ୍ରୀମତୀ ମୁର୍ମୁ ଗୁରୁତ୍ୱ ଆରୋପ କରିଛନ୍ତି। ସେ କହିଛନ୍ତି ଜନଜାତି ଶିକ୍ଷା, ସ୍ୱାସ୍ଥ୍ୟସେବା, ଦକ୍ଷତା ବିକାଶ, ଜୀବନ ଜୀବିକା ଏବଂ ଜଙ୍ଗଲ ଅଧିକାର ଭଳି ପ୍ରାଥମିକ କ୍ଷେତ୍ରର ଦାୟିତ୍ୱକୁ ଉଚିତ ରୂପେ ନିର୍ବାହ କରିବା ଦିଗରେ କେନ୍ଦ୍ରୀୟ ଜନଜାତି ବିଶ୍ୱବିଦ୍ୟାଳୟର ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି। ଏହି ବିଶ୍ୱବିଦ୍ୟାଳୟରେ ଅଧ୍ୟୟନରତ ଛାତ୍ରଛାତ୍ରୀଙ୍କୁ ନବସୃଜନ ଏବଂ କୌଶଳ ବିକାଶ କ୍ଷେତ୍ରରେ ଅଧିକ ଶିକ୍ଷା ପ୍ରଦାନ କରିବା ଉପରେ ଗୁରୁତ୍ୱାରୋପ କରି ରାଷ୍ଟ୍ରପତି କହିଛନ୍ତି,
1: तेजी से बदलते हुए परिवेश में अपने आप को प्रासंगिक बनाए रखने के लिए युवाओं को कौशल विकास के नई उभरते क्षितिजों पर विशेष ध्यान देने की आवश्यकता है। मैं आशा करती हूं कि विश्वविद्यालय ने आपको इस तरह से सक्षम बनाया होगा और नवाचारी सोच तथा आत्मविश्वास के बल पर आप सफलता की ओर बढ़ सकेंगे।
0: ଏହି ସମାରୋହରେ ଉଦ୍ବୋଧନ ଦେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଛାତ୍ରଛାତ୍ରୀମାନେ ଚାକିରି ସୃଷ୍ଟି କରିବା ଦିଗରେ ପ୍ରଚେଷ୍ଟା କରିବାକୁ ଆହ୍ୱାନ ଦେଇଛନ୍ତି। ସେ କହିଛନ୍ତି 2047 ସୁଦ୍ଧା ଏକ ବିକଶିତ ଭାରତ ଦୃଷ୍ଟିକୋଣକୁ ସଫଳ କରିବା ଲାଗି ବିଶ୍ୱବିଦ୍ୟାଳୟଗୁଡ଼ିକ ନବସୃଜନ ଉପରେ ଅଧିକ ଗୁରୁତ୍ୱ ଦେବା ଉଚିତ। ଏହି ଅବସରରେ ରାଷ୍ଟ୍ରପତି କୃତି ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣପଦକ ସମେତ ଅନ୍ୟାନ୍ୟ ପଦକ ଏବଂ ଡିଗ୍ରୀ ପ୍ରଦାନ କରିଥିଲେ। ବିକଶିତ ଭାରତ ନିଶ୍ଚିତ ରୋଜଗାର ଏବଂ ଆଜୀବିକା ମିଶନ ଗ୍ରାମୀଣ ଭିଭିଜି ରାମଜୀ ଆଇନ 2025 ଆସନ୍ତାକାଲିଠାରୁ ଦେଶବ୍ୟାପୀ କାର୍ଯ୍ୟକାରୀ ହେବ। କେନ୍ଦ୍ର ଗ୍ରାମୀଣ ବିକାଶ ମନ୍ତ୍ରଣାଳୟର ସୂଚନା ଅନୁଯାୟୀ ଏହି ଆଇନ ଅଧୀନରେ ପ୍ରତ୍ୟେକ ଆର୍ଥିକ ବର୍ଷରେ 125 ଦିନର ନିଶ୍ଚିତ କାମ ଯୋଗାଇ ଦିଆଯିବାର ବ୍ୟବସ୍ଥା ରହିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ କାମ ଯୋଗାଇ ଦିଆ ନ ଗଲେ ଭତ୍ତା ପ୍ରଦାନ କରାଯିବ। ଚଳିତ ଆର୍ଥିକ ବର୍ଷରେ ଏହି ଯୋଜନାର କାର୍ଯ୍ୟାନ୍ୱୟନ ପାଇଁ 95,692 କୋଟି ଟଙ୍କାର ବ୍ୟୟବରାଦ କରାଯାଇଛି। ଭିଭିଜି ରାମଜୀ ଆଇନ ପ୍ରଚଳିତ 2005 ମସିହାର ମହାତ୍ମା ଗାନ୍ଧୀ ରାଷ୍ଟ୍ରୀୟ ଗ୍ରାମୀଣ କର୍ମନିଯୁକ୍ତି ଯୋଜନା ପରିବର୍ତ୍ତେ କାର୍ଯ୍ୟକ୍ଷମ ହେବାକୁ ଯାଉଛି। ଗ୍ରାମୀଣ ବିକାଶ ସହିତ ସ୍ଥାନୀୟ ପରିବାରଗୁଡ଼ିକୁ ସଶକ୍ତ କରିବା ଏବଂ ଆର୍ଥିକ ସୁରକ୍ଷା ପ୍ରଦାନ ଭଳି ବ୍ୟବସ୍ଥାମାନ ଏହି ନୂତନ ଆଇନରେ ରହିଛି। 2047 ବିକଶିତ ଭାରତ ଲକ୍ଷ୍ୟକୁ ଦୃଷ୍ଟିରେ ରଖି ଏହି ନୂତନ ଆଇନ ପ୍ରଣୟନ କରାଯାଇଛି। ଷୋଡ଼ଶ ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଜାପାନ ପ୍ରଧାନମନ୍ତ୍ରୀ ସାନାଇ ତାକାଇଚି ଆସନ୍ତାକାଲି ସନ୍ଧ୍ୟାରେ ନୂଆଦିଲ୍ଲୀରେ ପହଞ୍ଚିବେ। ଏ ସମ୍ପର୍କରେ ସୂଚନା ଦେଇ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି, ଉଭୟ ଦେଶ ବିଭିନ୍ନ କ୍ଷେତ୍ରରେ ଜାରି ରହିଥିବା ଦ୍ୱିପକ୍ଷୀୟ ସହଯୋଗର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ଆପୋଷ ସ୍ୱାର୍ଥ ଜଡ଼ିତ ବିଭିନ୍ନ ଆଞ୍ଚଳିକ ଓ ବୈଶ୍ୱିକ ସମସ୍ୟା ଉପରେ ଏହି ସମ୍ମିଳନୀରେ ମତ ବିନିମୟ କରିବାର ସୁଯୋଗ ପାଇବେ। ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚିଙ୍କର ଏହା ତିନିଦିନିଆ ଗସ୍ତର ଦ୍ୱିତୀୟ ଦିନରେ ତାଙ୍କୁ ରାଷ୍ଟ୍ରପତି ଭବନଠାରେ ଆନୁଷ୍ଠାନିକ ଭାବେ ସ୍ୱାଗତ କରାଯିବ। ଏହାପରେ ସେ ତାଙ୍କର ଭାରତୀୟ ପ୍ରତିପକ୍ଷ ନରେନ୍ଦ୍ର ମୋଦିଙ୍କ ସହିତ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିବେ। ଉଭୟ ନେତା ଦ୍ୱିପକ୍ଷୀୟ ସମ୍ପର୍କର ଅଗ୍ରଗତି ସମ୍ପର୍କରେ ସମୀକ୍ଷା କରିବା ସହିତ ବିଭିନ୍ନ କ୍ଷେତ୍ରରେ ସହଯୋଗକୁ କିଭଳି ଅଧିକ ସଶକ୍ତ କରାଯାଇପାରିବ ସେ ସମ୍ପର୍କରେ ଆଲୋଚନା କରିବାର ସମ୍ଭାବନା ରହିଛି। ଏହାପରେ ଦୁଇ ଦେଶ ମଧ୍ୟରେ ବିଭିନ୍ନ କ୍ଷେତ୍ରରେ କେତେକ ବୁଝାମଣାପତ୍ର ସ୍ୱାକ୍ଷରିତ ହେବା ସହିତ ମିଳିତ ପ୍ରେସ୍ ବିବୃତ୍ତି ଜାରି କରାଯିବ। ଅପରାହ୍ନରେ ପ୍ରଧାନମନ୍ତ୍ରୀ ଶ୍ରୀ ତାକାଇଚି ନୂଆଦିଲ୍ଲୀଠାରେ ଅନୁଷ୍ଠିତ ହେବାକୁ ଥିବା ଭାରତ ଜାପାନ ବ୍ୟବସାୟିକ ଫୋରମରେ ଉଦ୍ବୋଧନ ଦେବାର କାର୍ଯ୍ୟସୂଚୀ ରହିଛି। ଏହା ହେଉଛି ଶ୍ରୀ ତାକାଇଚିଙ୍କର ଜାପାନ ପ୍ରଧାନମନ୍ତ୍ରୀ ଭାବେ ପ୍ରଥମ ସରକାରୀ ଭାରତୀୟ ଗସ୍ତ। ଗତବର୍ଷ ଅଗଷ୍ଟ ମାସରେ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 25 ଭାରତ ଜାପାନ ବାର୍ଷିକ ସମ୍ମିଳନୀରେ ଯୋଗଦେବା ଲାଗି ଟୋକିଓ ଗସ୍ତ କରିଥିଲେ। ଏହାପରେ ଶ୍ରୀ ତାକାଇଚିଙ୍କର ଏହି ଗସ୍ତ ଦ୍ୱାରା ଭାରତ ଜାପାନ ସ୍ୱତନ୍ତ୍ର ରଣନୈତିକ ଏବଂ ବୈଶ୍ୱିକ ଭାଗିଦାରୀକୁ ଅଧିକ ସଶକ୍ତ କରିବା ଦିଗରେ ଦୁଇ ଦେଶର ପ୍ରତିଶ୍ରତିବଦ୍ଧତା ପ୍ରତିଫଳିତ ହେଉଛି ବୋଲି ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ କହିଛି। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। ପ୍ରତିରକ୍ଷା କ୍ଷମତାର ଭିତ୍ତିଭୂମିକୁ ସୁଦୃଢ଼ କରିବାରେ ଏକ ସଶକ୍ତ ଅର୍ଥବ୍ୟବସ୍ଥାର ଅବଦାନ ଅତୁଳନୀୟ ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ମତବ୍ୟକ୍ତ କରିଛନ୍ତି। ଆଜି ଗୁଜରାଟର ଭଦୋଦରାଠାରେ ଭାଇବ୍ରାଣ୍ଟ ଗୁଜରାଟ ଆଞ୍ଚଳିକ ସମ୍ମିଳନୀର ଉଦ୍ଯାପନୀ ସମାରୋହରେ ଉଦ୍ବୋଧନ ଦେଇ ସେ ଏହା କହିଛନ୍ତି। ପ୍ରତିରକ୍ଷା ସାମଗ୍ରୀ ଉତ୍ପାଦନ କ୍ଷେତ୍ରରେ ଭାରତ ଦ୍ରୁତଗତିରେ ଆତ୍ମନିର୍ଭର ହେବା ଦିଗକୁ ଗତି କରୁଥିବା ଉପରେ ଆଲୋକପାତ କରି ଶ୍ରୀ ସିଂ କହିଛନ୍ତି, 2014 ମସିହାରେ ଦେଶର ଘରୋଇ ପ୍ରତିରକ୍ଷା ଉତ୍ପାଦନ ପ୍ରାୟ 46,000 କୋଟି ଟଙ୍କା ଥିଲା। ମାତ୍ର ନରେନ୍ଦ୍ର ମୋଦିଙ୍କ ନେତୃତ୍ୱାଧୀନ କେନ୍ଦ୍ର ସରକାରଙ୍କ ଏ କ୍ଷେତ୍ରରେ ବିଭିନ୍ନ ସଂସ୍କାରମୂଳକ ପଦକ୍ଷେପ ଯୋଗୁଁ ବର୍ତ୍ତମାନ ଏହି ପରିମାଣ 1.78 ଲକ୍ଷ କୋଟି ଟଙ୍କାରେ ପହଞ୍ଚିଛି।
2: 2014 में हमारा डोमेस्टिक डिफेंस प्रोडक्शन अप्रोक्सीमेटली 46,000 करोड़ था, लेकिन आज हमारा डिफेंस प्रोडक्शन बढ़कर 1,78,000 करोड़ रुपए तक पहुंच चुका है। इसके अलावा भारत का डिफेंस एक्सपोर्ट अप्रोक्सीमेटली 39

0: ଓ ଭାଇ ଜୁହାର
1: ଦାଦା, ହଉ ତମକେ ଦେଖୁଥିଲେ ସବୁବେଳେ ଜୁଆନ।
0: ଶୁନା ତ, ଗାନା ଗୁଟେ ନାଇଁ ଅଛେ କେ? ଆମେ ଯେବେ ଦେଖିଲେ ଜୁଆନ ଆର ନାଇଁ କହେନ।
1: ଦାଦା ହଉ, କାଣା ଖାଇସ? ହଉ
0: ଶୁନା ତ, ଆମର ଖାଦ୍ୟ ପେୟ ଟିକେ ଠିକ ବତରେ ବତରେ ରଖବ। ଆର ଯେନ୍ ଦିହିକେ ନେଇକି ଶରୀରକେ ନେଇକରି ନି କାଏଁ ଟିକେ ଯୁଗି କରି ସବୁବେଳେ ରହିବ ବୋଲେ ନି କାଏଁ, ଯୋଗ ଧ୍ୟାନ ପ୍ରାଣାୟାମ ଯାହା ଯାହା ନେବୁ ଛ ଚାଷେ କାମେ ବନେ କରି ମାତି ଯିବ ବୋଲେ ପି ହୋ ସବୁ ତ ବଢ଼ିଆ ରହିବା। ଆର
1: ଇଏ ଗଛକେ ଚଢ଼ିଗଲେ 50 ଟା ଆମ ଖାଇଦେବ, ଜିରେଇଦେବ,
0: ଆର
1: ଆର ଗୋଟେ ବୟସ ଅଛି।
0: ଶୁନ ତ, ଯେତେ ଦିନ ତକ ତୁମେ କାମ ଧାମ କରୁଥିବ ତନ୍ଦୁରୁସ୍ତରେ ଥିବ ନି କାଏଁ, କିଛି କିଛି ଭୟ ନାଇଁ ନ।
1: ତମର କହିବାର ଅର୍ଥ ସଂସାରରେ ଥିବ ଯେତେ ଦିନ
0: ଆନନ୍ଦ କରୁଥିବ ମନ,
1: ଏଇଟା ବି ଭଲ କଥା। ବାକି ଦଦା,
0: ଗୋଟେ
1: କଥା ପଚାରିମି ବୋଲୁଥିଲି, ଗୋଲା ବରଷର କଥା ସୋର କର, କେନ୍ତା ଚଡ଼କ ମାରିଥିଲା, କେନ୍ତା ବିଜୁଳି ଠୁକିଥିଲା, କେନ୍ ଗାଁ ଥି ଅସୁବିଧା ନି ହେଇ?
0: ଶୁନ ତ, ଦୈବି ଦୁର୍ବି ପାକେ କାଁ କର୍ମା,
1: ଖୁଲି ଦେବ ବେଲେ ରେଡିଓ ସେନ ସେତକି ଇଟା ହେଲେ, ସେନୁ ସେତକି ଚିରକୁ ଚଡ଼କ ମାରିଦେଲା। ବର୍ଷା ମାସଟା ପୁରା ବିପଦ।
0: ଶୁନ ତ, ବତରେ ବତରେ କଥାଟେ ପକାଲ ନୁ, ଆସୁନ ଆସୁନ, ଆମେ ଆଗ୍କେ କେନ୍ତା ହିସାବେ ସଚେତନ ହେମା, ଦୈବି ଦୁର୍ବି ପାକନୁ କେନ୍ତା କରି ରକ୍ଷା ପାଇମା। ଆମେ ରକ୍ଷା ପାଇବାର ସାଙ୍ଗେ ସାଙ୍ଗେ ଆମର ଆମର ଗାଈ ଗୋରୁ ପଶୁଜନ୍ତୁ ଯେତ୍କି ରହିଲେ, ପକ୍ଷୀ ଯେତ୍କି ରହିଲେ, କେନ୍ତା ହିସାବେ
1: ଆମେ ଯେନ୍ତା ସଙ୍କଲି କରି ରହିପାରମା ଭଲ, ସେ କଥା ଆଲୋଚନା କର୍ମା।
0: ହଏ, ଏଇ ବାବଦକେ ଟିକେ କାହାକେ ଫୋନ୍ କର୍ତା ଆଜ୍ଞା ବୋଲୁଥିନି
1: ଦାଦା। ହଉ, ଇଟା ତ ଫୋନ୍ କର୍ମା, ଠିକ୍ ଅଛି, କିନ୍ତୁ ଗୋଟେ କଥା ସୋର କର, ଏଥିରଲାଗି ଆମେ ଦାୟୀନି ସେ
0: ସତେ
1: ଖାଲି ସଦ ବୋଇଲେ ହେବା?
0: ଶୁଣ ତ, କାଁ କର୍ମା, ଆମେ ଗଛ କାଟନା, ଆମେ ଜୁଏ ଲଗାନା, ସବୁ ତ ଆମେ କରୁଛୁଁ, ବିପଦକେ ବରଣ କରୁଛୁଁ। ଘର ମନକୁ ଯେନ୍ତା ସଜାବାର କଥା ନାଇଁ ସଜାମା, ଜାବର ଜାତିଆ କରି ଗାଡ଼ି ଦେମା, ଯେନ୍ଟା ଯେନ୍ତା ଥାବେ ରଖବାର କଥା ନାଇଁ ରଖମା ବୋଲେ ଏନ୍ତା ଅସୁବିଧା ମାନେ ତ ହେବା। ଯେନ୍ ଜିନିଷ୍କେ ଆମେ ସଚେତନ ବୋଲିକରି ଜିନିଷ୍ଟେ ଯେନ୍ ଅଛେ ସେଟାକେ ନେଇ ବୁଝ୍ମା ବୋଲେ ଏନ୍ତା ତ ବିପଦର ସମ୍ମୁଖୀନ ହେବାର୍କେ ପଡ଼୍ବା ଏକା
1: ଦଦା। ଦେଖ, ଏବାର ଯେନ୍ ଆମର ବର୍ଷା ଋତୁ ଅଛେ, ଆଗ୍କେ ଆଗ୍କେ ତ ଅଛେ, ସେ ସମୟରେ ଗାଦାମୁର ମାନ୍କେ କେନ୍ତା କରି ଆମେ ସତର୍କରେ ରଖ୍ମା, ଦୈବୀ ଦୁର୍ବିପାକରୁ କେନ୍ତା ରକ୍ଷା କର୍ମା? ସିଧା ପହଞ୍ଚାଲୁ
0: ଚାହାଲି ତ,
1: କାହାକେ
0: ଚାହାଲି ମା?
1: ଡାକ୍ତର ସନ୍ତୋଷ କୁମାର ପଣ୍ଡା ଆଜ୍ଞାକୁ ଚାହାଲି ମା, ବହୁତ ଗୁଡେ ମାନେ ବିଜୁଳି ଚଡ଼କ ହେଇଥିଲା ଯାହା ଦ୍ୱାରା ଆମର କେତେ ପ୍ରାଣୀଙ୍କର ଜୀବନ ଯାଇଥିଲା ହିସାବ କିତାବ ନେଇନ। ଏଣୁ ଏହା ଚିନ୍ତ ଆମର ବର୍ଷା ସମୟ ଆସିଗଲା, ବିଜୁଳି ଘଡ଼ଘଡ଼ି ହେବା, ବର୍ଷା ବି ଜୋରରେ ହେଇଯିବା, କେନ ଗଛ ପଡ଼ିଯିବା, ଡାଲପତ୍ରା ପଡ଼ିଯିବା, ବେଲେ ଆମର ଇଥିରୁ ରକ୍ଷା ପାଇବାର୍ ଲାଗି ଆମର ପ୍ରାଣୀମାନଙ୍କୁ କେନ୍ତା କେନ୍ତା ରଖବାର କଥା, ଆମେ କେନ୍ କେନ୍ ପଦକ୍ଷେପ ମାନେ ନେବାର କଥା,
0: ଆମେ ବି କେନ୍ତା ହିସାବରେ ସତର୍କ ରହିମା, ଏ ବାବଦକେ ଟିକେ ବୁଝାଇକି କହିବେ ଆଜ୍ଞା।
2: ଆସିଲା ପ୍ରତିରୋଧକ, ପ୍ରତିରୋଧକ ବ୍ୟବସ୍ଥା କ'ଣ ନା, ବର୍ତ୍ତମାନ ଦେଖନ୍ତୁ ଯୋଉ ଆମର ଆସୁଛି ଜଳବାୟୁ ପରିବର୍ତ୍ତନ, ତାର ହଉଛି ପ୍ରତିରୋଧକ। ଯୋଉ କହିଲେ ପ୍ରତିରୋଧକ ଶବ୍ଦଟା ହଉଛି ଯୋଉ ନ୍ୟାଚୁରାଲ କାଲାମିଟି ବା ଦୈବ ଦୁର୍ବିପାକ ଆସିବ, ସେ ଦୈବ ଦୁର୍ବିପାକ ଆସିବା ପାଇଁ ତା ଦେହରେ ଗୋଟେ ବଡ ହେଲାଣି କଣ ନା, ଜଳବାୟୁ ପରିବର୍ତ୍ତନ, ଚେଞ୍ଜ ଅଫ କଣ, ଗୋଟେ କ୍ଲାଇମାଟୋଲୋଜି ଡିପାର୍ଟମେଣ୍ଟ ବି ହେଇସାରିଲାଣି, ଚେଞ୍ଜ ଅଫ କ୍ଲାଇମେଟ, ଚେଞ୍ଜ ଅଫ ଏନଭିରୋନମେଣ୍ଟ। ତା ପାଇଁ ତ ଆମେ ମୁଖ୍ୟତଃ ଆମେ ମଣିଷ ସମାଜ ଦାୟୀ, ତଥାପି ଯେତେବେଳେ ଆମର ମୋର ଚାଷୀ ଭାଇ ମାନେ, ମୋ ଗୋପାଳକ ଭାଇ ଆଉ କୁକୁଡ଼ା ପାଳକ ଭାଇ, ତ ସିଏ ଜାଣିପାରୁନି, ସିଏ ତ କୁକୁଡ଼ା ରଖିଲେ, ଗାଈ ରଖିଲେ ଆମେ କ୍ଷୀର ଖାଇବା, କୁକୁଡ଼ା ରଖିଲେ ଚିକେନ ମାଂସ ପାଇବା, ଯୋଉ ପ୍ରୋଟିନ କହୁଛେ ଆନିମଲ ପ୍ରୋଟିନ ପାଇବା, ଆଉ କଣ କହିଲେ ଛେଳି ରଖିଲେ ଯୋଉ ମଟନ ଖାଇବ, ଟେଷ୍ଟ ଟେଷ୍ଟି ମାଛ ମାଂସ ଖାଇବ, କେଜି ଆସିକି 800 ରୁ 1000 ହେଲାଣି, ତେଣୁ ସିଏ ତ ତାର ପ୍ରତିରୋଧକ କଲେ ତାର 2 ପଇସା ପାଇବ। ଏଣେ ବର୍ତ୍ତମାନ ସରକାର ବାହାଦୁର ବିଶ୍ୱ ୟୁଏନ୍ ଯୋଉ କହୁଛନ୍ତି, ବିଶ୍ୱ ସରକାର ହଉ, ଭାରତ ସରକାର ହଉ, ପୃଥିବୀ ସାରା ବର୍ତ୍ତମାନ ଆମର ଜଳବାୟୁ ପରିବର୍ତ୍ତନ ଉପରେ ଗବେଷଣା ଚାଲିଛି, ଜଳବାୟୁ ପରିବର୍ତ୍ତନ କିପରି ନ ହବ ରୋକା ଯାଇପାରିବ ସେଟା ମଣିଷ ହାତରେ ସମସ୍ତେ ବୁଝଉଛେ। ଏ ବର୍ଷ ଦେଖନ୍ତୁ ଏଲିନୋ ପାଇଁ କହୁଛନ୍ତି ମରୁଡି ହବ, ତା ପାଇଁ ପୁଣି ଆମେ ଆଗରୁ ପ୍ରତିରୋଧ, ତାର କେମିତି ପ୍ରତିରୋଧକ ବ୍ୟବସ୍ଥା କରିବା?
0: ଆଜ୍ଞା,
2: ଆପଣ ବର୍ତ୍ତମାନ ଦେଖନ୍ତୁ

0: ଆଗରୁ ଯେତିକି ଘଡ଼ ଘଡ଼ି ଚଡ଼ଚଡ଼ି ବିଜୁଳି ମାରୁନଥିଲା, ଏବେ ମାରୁଛି।
1: ହଁ ବହୁତ
0: ଆମେ ବି ବାରାନ୍ତରେ ଆଲୋଚନା କରିଛେ ଯେ ବର୍ତ୍ତମାନ ଯୋଉ କହୁଛନ୍ତି ଆମର ପାଟ ବିଲ ମଝିରେ ଆଉ ସବୁ ଯୋଉ ତାଳ ଗଛ ଥିଲା, ତାଳ ଗଛ ସଂଖ୍ୟା କମିଗଲା। ସେ ତାଳ ଗଛ ସଂଖ୍ୟା କମିଲା ଠୁ ଦେଖିଲେ କହୁଛନ୍ତି ଶାଗୁଣା ବଂଶ କମିଗଲା। ତା ସହିତ ଆମର ଏଇ ଯୋଉ ଘଡ଼ ଘଡ଼ି ଚଡ଼ଚଡ଼ି ବେଶୀ ଆସିକି ଜନପଦରେ ମାରୁଛି। ଯେତେବେଳେ ସେ ଉଚ୍ଚାରେ ଥିଲା ତାଳ ଗଛଟା ତାକୁ ମାରୁଥିଲା, ସିଏ ତାର ଇଆର୍ଥିଂ ହେଇଯାଉଥିଲା, କିମ୍ବା ତାଳ ଗଛଟି ଜଳି ଯାଉଥିଲା, ନହେଲେ ଇଆର୍ଥିଂ କରିଦେଉଥିଲା। ଏବେ ସେ ଯୋଉ ଉଚ୍ଚା ଗଛ ଆଉ ନାହିଁ, ତେଣୁ ସେଥିପାଇଁ ଯୋଉ ଘଡ଼ ଘଡ଼ି ମାରିଲା ପରେ ଯୋଉ ବିଜୁଳିଟା ମାରୁଛି ସେ ଆସିକି ଜନପଦରେ ପଡୁଛି। ତେଣୁ ବର୍ତ୍ତମାନ ହଉଛି ଯେ ଆମେ ସମସ୍ତେ ଯୋଉ ରେଡିଓ ଆଉ ଦୂରଦର୍ଶନ ଟିଭି ଦେଖିବା, ନ୍ୟୁଜରେ କଣ କହୁଛି, ତାପରେ ଦେଖିବେ ଆପଣ ମାନେ ଆମର ମୋବାଇଲରେ ବି ଆସୁଛି ଯେ ଘଡ଼ଘଡ଼ି ବର୍ଷା ହବ କି ପ୍ରବଳ ବର୍ଷା ହବ, ମୂଷଳଧାରା ବର୍ଷା ହବ, କୋଉଠି ବନ୍ୟା ହବ ଜଣେଇ ଦଉଛି। ତେଣୁ ସେଇ ଅନୁଯାୟୀ ଆମେ ଗୋରୁ ଗାଈକି ଆମର ଆଉ ଚରିବାକୁ ସେତିକି ବେଳେ ନ ଛାଡି ଆମେ ସେଇ ସମୟରେ ଆମ ଗୁହାଳେ ଆଣି ବାନ୍ଧିଦବା। ଆଉ ଗୁହାଳ ପାଖରେ ଏବେ ଯୋଉ ହେଲାଣି ସବୁଠି କୁକୁଡ଼ା ଘର ହଉ ଗୁହାଳ ହଉ, ତା ପାଖରେ ଆଉ ମାନେ ପାଖାପାଖି ଯୋଉ ଉଚ୍ଚା ଗଛ ରଖିବା ନାହିଁ, ତା ସାଇଡରେ ରଖିବା ନାହିଁ। ତାପରେ ଏବେ ଦେଖିବେ ଆମେ ବି ଯେମିତି ଘର କରୁଛେ ସବୁ ଦୁଇ ମହଲା ତିନି ମହଲା, ସବୁଥିରେ ଏ ଯୋଉ ବିଜୁଳି ପ୍ରତିରୋଧକ ବ୍ୟବସ୍ଥା କରିବା, ଯୋଉ ଉପରେ ଗୋଟେ ଛୋଟ ଆଣ୍ଟେନାଟେ ଥିବ, ତମ୍ବା ତାର ଆସିକି ଇଆର୍ଥିଂ ହେଇଥିବ। ତେଣୁ ଆମର ଯୋଉ ଗୁହାଳ ଗୁଡା କରୁଛେ ତାକୁ ଆମେ କଣ କରୁଛେ ନା ହାଫା ଜାଲି ଲାଇନ ନେଇଯାଉଛେ, ଲାଇନ ହେ ସେମିତି ତାର ପକେଇ ଲାଇନ ନେଇଯା। ତେଣୁ ସେଟା ପ୍ରକୃତରେ ଯୋଉ ଇଲେକ୍ଟ୍ରିକ୍ୟୁସନ କିମ୍ବା ଲାଇଟନିଂ ଏ ଯୋଉ ଘଡ଼ ଘଡ଼ି ଚଡ଼ଚଡ଼ି ବିଜୁଳି ଘାତ ଏଥିରୁ ରକ୍ଷା ପାଇବାକୁ ହେଲେ ତାକୁ ବି ଆମେ ପ୍ରପର ଇଆର୍ଥିଂ ନ କଲା ଠୁ ବେଶୀ ଆମର ଦେଖିବେ ଏବେ ଦେଖିଥିବେ ଚାରିଆଡେ ଓଡ଼ିଶା କଣ ସାରା ଭାରତ ସବୁଆଡେ ଯେ ଘର ଭିତରେ ବି ବିଜୁଳି ମାରିକି ଲୋକ ମରିଯାଉଛନ୍ତି, କାରଣ ଆମ ଇଆର୍ଥିଂ ଠିକ ନାହିଁ। ଦେଖିବେ ଇଲେକ୍ଟ୍ରିକ ଇଆର୍ଥିଂଟା ଯଦି ଆମର ଠିକ ଥିବ ତାହେଲେ ଆମର ଗୃହପାଳିତ ପଶୁ ପକ୍ଷୀ ମଣିଷ ତାଙ୍କୁ ବି ବିପଦ ପଡିବ ନାହିଁ। ତେଣୁ ବର୍ତ୍ତମାନ ହଉଛି ଯେ ଇଆର୍ଥେନିଂ ଯୋଉ ଇଲେକ୍ଟ୍ରିକ୍ୟୁସନ ଲାଇଟନିଂ ଆଉ ଯୋଉ ଥଣ୍ଡର ଷ୍ଟ୍ରୋକ୍ କହୁଛେ ତା ଦେହରୁ ରକ୍ଷା ପାଇବାକୁ ହେଲେ ମୋର ଗୋରୁ ଗାଈ ମାନଙ୍କୁ ଛେଳି ମେଣ୍ଡି ମାନଙ୍କୁ ସେଇ ସମୟରେ ବାହାରକୁ ଛାଡ଼ନ୍ତୁ ନାହିଁ, ଆଉ ଗୁହାଳ ଟିକେ ଠିକ ଇଆର୍ଥିଂ କରନ୍ତୁ, ଘର ବି ପ୍ରପର ଇଆର୍ଥିଂ କରନ୍ତୁ। ଆଉ ଯୋଉ ଇଲେକ୍ଟ୍ରିସିଟି ତ ଆମର କୁକୁଡ଼ା ଫାର୍ମରେ ବ୍ରଏଲର ଫାର୍ମ ଲେୟାର ଫାର୍ମରେ ନିହାତି ଦରକାର, ସେଥିପାଇଁ ବ୍ୟବସ୍ଥା କରନ୍ତୁ, ସଠିକ ଇଲେକ୍ଟ୍ରିକ ଯୋଉ ୱେୟାରିଂଟା କରନ୍ତୁ, ହାଫା ଜାଲି ନିଅନ୍ତୁ ନାହିଁ। ତେଣୁ ଏଇଗୁଡା ଯୋଉ ଆମ ମନୁଷ୍ୟକୃତ ଯୋଉ ଦୈବ ଦୁର୍ଘଟଣା ତା ଦେହରୁ ରକ୍ଷା ପାଇବା, ପ୍ଲସ ପ୍ରପର ଇଆର୍ଥିଂ ହେଲେ ଯୋଉ ଦୈବ ଦୁର୍ବିପାକ ଲାଇଟନିଂରୁ ବି ରକ୍ଷା ପାଇପାରିବା।
2: ଇଏ ଗୋଟେ କଥା ପଣ୍ଡା ଆଜ୍ଞା, ଧରୁନ ଏଇଟା ଆମର ଗାଁ ଗହଳି ଥି ଜଣେ ଗାଈ ଚୋରୁଆଟେ ଗାଈ ଦମର ଛରି କରି ଆସୁଛି, ହଠାତ୍ ବାଟେ ଘଡ଼ଘଡ଼ି ଚଡ଼ଚଡ଼ି ଆରମ୍ଭ ହେଇଗଲା, କାଣ କରବା ସେ?
0: ଶୁଣନ୍ତୁ, ବର୍ତ୍ତମାନ ଯୋଉ ଆମର ଓଡ଼ିଶା ରିଲିଫ କୋଡ, ଏ ରିଲିଫ କୋଡ କେହି ଜାଣିପାରୁନଥିଲେ, ସେଟା ଚେଞ୍ଜ ହେଲାଣି, ପ୍ରାୟ 4 ବର୍ଷ ତଳୁ ଚେଞ୍ଜ ହେଇଛି। ଯଦି ଗୋଟିଏ ଗରିବ ଗୁରୁବା ଲୋକ ତାର ଛେଳି ମେଣ୍ଢି ହଉ ଗୋରୁ ଗାଈ ଧରି ଆସୁଛି ବାଟରେ, ଆମର ଯୋଉ କହୁଛନ୍ତି ଆପଣ ଘଡ଼ଘଡ଼ି ଚଡ଼ଚଡ଼ି କି ବିଜୁଳି ଘାତରେ ଆଘାତରେ ସିଏ ମରିଗଲା କିମ୍ବା ଛେଳି ମେଣ୍ଢି ଗୋରୁ ଗାଈ ମରିଗଲେ, ତାହେଲେ ଆମର ସରକାରଙ୍କର ଓଡ଼ିଶା ରିଲିଫ କୋଡ ଅନୁଯାୟୀ ତାର ଲିଗାଲ ହେୟାରକୁ ଆମର କଣ ସେଟା କହୁଛେ ଯୋଉ କ୍ଷତିପୂରଣର ବ୍ୟବସ୍ଥା କରାଯାଇଅଛି। ତେଣୁ ଗୋଟେ ମଣିଷଙ୍କର ଧର ତାର ଏଜ୍ ଅନୁଯାୟୀ 1 ଲକ୍ଷ 2 ଲକ୍ଷ 3 ଲକ୍ଷ ସେ ପାଇପାରିବ, ଆଉ ଗୋଟେ ମୋର ଗୋରୁ ଗାଈ ଧର ତାର ଯେତେ ଗୋରୁ ଯଦି ମରିଯାଇଛନ୍ତି ତାହେଲେ ମ୍ୟାକ୍ସିମମ ଗୋଟେ ଗାଈ ପିଛା ସିଏ 50,000, 2ଟି ଗାଈର କିମ୍ବା 2ଟି ମଇଁଷିର ଲକ୍ଷେ ଟଙ୍କା ପାଇବ। ଆଉ ଗୋଟେ ଛେଳି ଯଦି ମରିଯିବ ତା ପାଇଁ ସିଏ ଯୋଉ ଛୋଟ ବାଛୁରୀ ଛେଳି ମାରିଲେ 15,000 ଗୋଟାକୁ ପାଇବ, ମ୍ୟାକ୍ସିମମ 1 ଲକ୍ଷ। ଏଇଟା ଏଇଟା ଏଇଟା ହେଲା କଣ ସରକାରଙ୍କ ତରଫରୁ, ସରକାରଙ୍କର ନିୟମାବଳୀ ଅନୁଯାୟୀ ସିଏ ପ୍ରଥମେ ତାର VS କୁ ଜଣେଇବ, ତାପରେ ତହସିଲଦାରଙ୍କୁ ଜଣେଇବ, ତାପରେ ସେଠୁ ସବ୍ କଲେକ୍ଟର କଲେକ୍ଟର ଥ୍ରୁରେ ତାର ଯୋଉ ଅଛି ଆମର ଯେଉଁ ନିୟମ ବିଧି ଅଛି ଗଲେ କଲେକ୍ଟର ତାଙ୍କୁ ତାଙ୍କର ରିଲିଫ କୋର୍ଡରୁ ପଇସା ଦେବେ, ରିଲିଫ ଫଣ୍ଡରୁ। ଆଉ ଗୋଟେ ଦ୍ୱିତୀୟ 2 ନମ୍ବର ହଉଛି ଆମର ଯୋଉ ରିହାତି ଦରରେ ଆମର ସରକାର ଯୋଉ ଦୁଧିଆଳି ଗାଈ ମଇଁଷିଙ୍କର ଇନ୍ସୁରାନ୍ସ କରୁଛନ୍ତି ବଳଦଙ୍କର, ସେ ଯୋଉ ରିହାତି ଦରରେ ଇନ୍ସୁରାନ୍ସ କରାଯାଉଛି। ତେଣୁ ଆମର ଯେତିକି ଧରନ୍ତୁ ମୋର ଗାଈଟି ଦାମ 50,000, ତାର ରିହାତି ଦରରେ 2% ହାରରେ ମୁଁ ଯଦି ମୋର ପ୍ରିମିୟମ ଦେଇଥିବି ନିକଟସ୍ଥ ଯୋଉ ଷ୍ଟକ ମ୍ୟାନ ଥ୍ରୁରେ VS କୁ ଦେଇଥିବି, VS ଠିକ କାଗଜ ପତ୍ର କରିକି ମତେ ଯୋଉ ପଲିସି ଦେଇଥିବେ

0: ତାହେଲେ ବି ମୁଁ ମୋର କ୍ଷତିପୂରଣ ପାଇପାରିବି। ଏମିତି ସରକାରଙ୍କ ତରଫରୁ ଧର ଲକ୍ଷେରୁ ଅଧିକା ନାହିଁ, କିନ୍ତୁ ଯଦି ମୋର ଇନ୍ସୁରାନ୍ସ ହେଇଥିବ, ଧର ମୋର 5ଟା ଗୋରୁ, ତା ଦେହରୁ 4ଟା ମରିଗଲେ, 4 ଜଣଙ୍କର ବି 2 ଲକ୍ଷ ମୁଁ ପାଇପାରିବି, ଯାହା ଭାଲୁଏସନ୍ ଥିବ।
1: ବେଲେ ଦେଖବା ଗଲେ ଆମେ ଗାଏ ଦାମୁରକର ବୀମା କରବାର ପୁରା ଜରୁରୀ ଅଛି।
0: ନିଶ୍ଚିତ ନିଶ୍ଚିତ, ବର୍ତ୍ତମାନ ଯୁଗରେ ବୀମା ନକଲେ ଆଉ ଚଳି ହେବ।
1: ବେଲେ ଆମେ ଚାଷୀ ଭାଇମାନଙ୍କୁ ଏଇ କାର୍ଯ୍ୟକ୍ରମ ମାଧ୍ୟମରେ କହିଦେବା,
0: ସେମାନେ ଯୋଗାଯୋଗ କରିବେ ତାଙ୍କର ଲାଇଫ ଷ୍ଟକ୍ ଇନ୍ସପେକ୍ଟର ସହିତ, ପଶୁଧନ ନିରୀକ୍ଷକ ଏବଂ VS ଙ୍କ ସହିତ ଯୋଗାଯୋଗରେ ତିବେ, ତାଙ୍କର ଯୋଉ MVU ଗାଡି ବୁଲୁଛି ସେଙ୍କ ଯୋଗାଯୋଗରେ ଥିଲେ, ଯେତେବେଳେ ସରକାରଙ୍କର ସ୍କିମ ଆସିବ ସେ ଇନ୍ସୁରାନ୍ସ ନିଶ୍ଚିତ କରିଦେବେ।
1: ଆର ଗୋଟେ କଥା ଆଜ୍ଞା, ଆମେ ତ ଚାଷୀବାସୀ ଲୋକ, ଆମର କ୍ଷେତେ ଖୋଲାତି ଆର କାଁ କାଁ ଆମେ ସୁବିଧା କଲେ ଇ ପ୍ରାକୃତିକ ବିପର୍ଯ୍ୟୟରୁ ଟିକେ ରକ୍ଷା ପାଇପାରତା?
0: ଆମର ସେଥିପାଇଁ ହେଉଛି ପ୍ରଥମେ ଆମର ଯୋଉ ଗୁହାଳ ଆଉ କୁକୁଡ଼ା ଘର ଏଗୁଡ଼ାକ ସବୁ ଟିକେ ଉଚ୍ଚାରୁ କରିବା। ଆମର ଯୋଉ ରାସ୍ତା ଲେବୁଲ ଦେଖନ୍ତୁ, ଧୀରେ ଧୀରେ ରାସ୍ତା ବଢି ଯାଉଛି, ତାପରେ ନିଜ ଘର ଭିତରେ ବି ଡ୍ରେନେଜ ହଉନି, ଦେଖନ୍ତୁ ପାଣି ଜମି ଯାଉଛି, ଘଣ୍ଟେ 2 ଘଣ୍ଟା ପରେ ଯାଇ ପାଣି ଛାଡୁଛି। ତେଣୁ ସେଥିପାଇଁ ସବୁବେଳେ ଗ୍ରାଉଣ୍ଡ ଲେବୁଲରୁ ନିଶ୍ଚିତ 2-3 ଫୁଟ ଉଚ୍ଚାରେ ଆମର ସବୁ କରିବା, ଯେମିତି ଆମେ ଘର ଏବେ ଉଚ୍ଚାରେ କରୁଛେ, ତେଣୁ ମୋ ଗୁହାଳ ଘରଟି, ମୋ କୁକୁଡ଼ା ଘରଟି, ମୋ ଛେଳି ଗୁହାଳଟି ସେମିତି ଉଚ୍ଚାରେ କରନ୍ତୁ। ଆଉ ସବୁବେଳେ ତଳଟା ତାର ନିଗିଡା କରୁଥିବେ, ଯୋଉ ସ୍ଲୋପଟା ଠିକରେ ଥିବ, ଡ୍ରେନେଜ ହେଇଯାଉଥିବ ପାଣି, ତାପରେ ଛାତରୁ ପାଣି ପଡୁନଥିବ। ଆଉ ଛାତଟା ଯଦି ଆପଣ ଆଜବେଷ୍ଟସ କରୁଛନ୍ତି କି ଟିଣ କରୁଛନ୍ତି, ତା ଉପରେ ଖରାଦିନେ ଧର ଯୋଉ ପକେଇଥିବେ ପାଳୁଅ ନଡ଼ା ପକେଇଥିବେ, ତାକୁ ଏ ବର୍ଷା ଦିନରେ ବାହାର କରି ପୁଣି ସେଇ ଗୋରୁ ଗାଈଙ୍କ ଆହାରରେ ବ୍ୟବହାର କରିପାରିବେ। ତେଣୁ ଏଇ ଯୋଉ ମେନ୍ ହେଉଛି ତଳଟା ସୋକିଂ ହବନି, ତଳଟା ଆମର ଯଦି ସନ୍ତସନ୍ତିଆ ପାଣି ଜମିକି ରହିଲା, ବିଭିନ୍ନ ବେମାରୀ ଆମର ଗୋରୁ ଗାଈ ଛେଳି ମେଣ୍ଢାଙ୍କୁ ହବ, କୁକୁଡ଼ାଙ୍କୁ ହବ, ସମସ୍ତଙ୍କୁ ହବ।
1: ଦେଖବା ଗଲେ ସଫା ସୁତର ବି ଗୋଟେ ବହୁତ ମାନେ ଗୁରୁତ୍ୱପୂର୍ଣ୍ଣ ବିଷୟ ଦିନେ।
0: ନିଶ୍ଚିତ ନିଶ୍ଚିତ।
1: ଯେ ପଣ୍ଡା ଆଜ୍ଞା ଦେଖୁନ୍, ଆଗେ ଆଗେ ତ ଆମର ବର୍ଷା ମାତ୍ରା ବଢ଼ି ଚାଲବା, ତାପରେ ଗାଈ ଗୋରୁମାନଙ୍କର ମାନେ ଆମକେ ସତର୍କ ଟିକେ ବି ବଢ଼ି ଚାଲବା ନିକେ, ସେସ୍କେ କାର୍ଯ୍ୟକ୍ରମ ମାଧ୍ୟମରେ ପରିବର୍ତ୍ତିତ ଜଳବାୟୁ କେ ନେଇକିରି ଆପଣ ଚାଷୀ ଭାଇମାନଙ୍କୁ କାଣ କହିବା?
0: ପରିବର୍ତ୍ତିତ ଜଳବାୟୁ ପାଇଁ ଆମେ ସମସ୍ତେ ସଚେତନ ହବା, ତେଣୁ ନିଶ୍ଚିତ ଯୋଗାଯୋଗ ରଖିବା। ଟିଭି ରେଡିଓ ଯୋଉ ଆଗରୁ ଚାଷୀ ଭାଇମାନେ ସକାଳୁ ଉଠିକି ଆମର ବନ୍ଦନା ସରିଲା ତାପରେ ଜଳବାୟୁ ପାଣିପାଗ ଜଣାଉଛନ୍ତି, ଆପଣ ମାନେ ଦୂରଦର୍ଶନ ବି ଜଣାଉଛି, ତାକୁ ଆଗ ଦେଖିବ। ଆମର ଯୋଉ ନିୟମ ଆଗରୁ ଥିଲା କଣ, ସକାଳୁ ଉଠି ଚାଷୀଟି ତାର କଣ ଆଉ ଉଠିଲା, ରେଡିଓଟା ଲଗେଇଦେଲା, ବନ୍ଦନା ଟିକେ ଶୁଣିଲା, ବନ୍ଦେ ମାତରମ୍ ବନ୍ଦନା ଶୁଣିଲା, ତାପରେ ପାଣିପାଗ ଶୁଣିଲା, ଆଉ ପାଟିରେ ଯୋଉ ଦାନ୍ତ କାଟି ଘସି ଘସି ଏବେ ବ୍ରସ ଘସି ଘସି ଆଗ ଗୁହାଳେ ବୁଲି ଆସିବ, କୁକୁଡ଼ା ଘର ଆଡ଼େ ବୁଲି ଆସିବ, ସେଥିରେ ସେ ଜାଣିପାରିବ ଯେ ପ୍ରକୃତରେ ଆଜି ମୋର କୋଉ ଗୋରୁ ଗାଈଙ୍କ ଦେହ ଖରାପ, ମୋ କୁକୁଡ଼ା ଘର ଅବସ୍ଥା କଣ ଅଛି। ଏଇ ଅଭ୍ୟାସ ଯିଏ ରଖିଥିବ, ସିଏ ଯୋଉ ଗୋପାଳକ ହଉ କୁକୁଡ଼ା ପାଳକ ହଉ, ସିଏ ନିଶ୍ଚିତ ତାର 2 ପଇସା ପାଇବ, ତାର ଗୁଜୁରାଣ ମେଣ୍ଟେଇବ, ତାର ପ୍ରଗତି ପଥରେ ସେ ଚାଲିବ।
1: ଦେଖବା ଗଲେ ଦୈନନ୍ଦିନ ମାନେ ସୂଚନାଟା ତା ପାଖରେ ରହିବାର ଦରକାର।
0: ନିଶ୍ଚିତ ନିଶ୍ଚିତ,
1: ବଢିଆ କଥା ପଣ୍ଡା ଆଜ୍ଞା। ଆଉ ଆଜି ଆପଣଙ୍କୁ ଆମେ ଫୋନ୍ କଲା ତାରୁ ଆପଣ ବହୁତ ଗୁଡ଼େ କଥା କହିଲେ, ସୁନ୍ଦର ସୁନ୍ଦର କଥା ବୁଝେଇକି କହିଲେ। ପହିଲା ତ ଆମେ ଗାଈ ଦାମୁର ମାନଙ୍କୁ କେନ୍ତା କରି ବର୍ଷା ଦିନେ ତାଙ୍କର ସୁବିଧା କର୍ମା ସେ କଥା କହିଲେ, ତାପରେ ଆପଣ ଗାଈ ଦାମୁର ମାନଙ୍କର ଯେନ୍ ଆଗେ ଆଗେ ଯେନ୍ ବର୍ଷା ଆସୁଛେ, ଘଡ଼ଘଡ଼ି ଚଡ଼ଚଡ଼ି ହେବା କି ଭିନ୍ନ ଭିନ୍ନ ଦୈବୀ ଦୁର୍ବିପାକ ହେବା, ଇତାରୁ କେନ୍ତା ରକ୍ଷା ପାଇମା, ଆମେ ନିଜେ ରକ୍ଷା ପାଇବାର ସାଙ୍ଗେ ଗାଈ ଦାମୁରକେ କେନ୍ତା ରକ୍ଷା କର୍ମା, ସେ ଉପରେ ସବୁ ଗୁଟ ଗୁଟ କରି ବୁଝେଇକି କହିଲେ। ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ।
2: ଜୁହାର ଆଜ୍ଞା।
0: ଧନ୍ୟବାଦ, ଜୁହାର।
2: ବାକି ସବୁ କଥା ଫାଲେ ଆମର ଚାଷୀ ଭାଇକୁ ଟିକେ ନେଇ ଲଗାନା ବୋଲେ ଟିକେ ଅଧୁରା ରହି ଯାଏସି କଥା।
1: ବେଲେ ଚାଲିମା ଚାଲୁ ଆଜ୍ଞା। ଜୁହାର
3: ଜୁହାର ଜୁହାର,
1: କେନ୍ତା କେନ୍ତା ଅଛନ୍ ଆଜ୍ଞା?
3: ଠିକ୍ ତ ଅଛୁ ଆଜ୍ଞା।
1: ପହିଲା ଆମର ଶ୍ରୋତା ଭାଇ ବହିନ ମାନଙ୍କେ ଆପଣଙ୍କର ପରିଚୟ ଟିକେ ଦେଇଦଉନ୍।
3: ମୋର ନାଁ କର୍ଣ୍ଣ ସାହୁ, ଗାଁ ହଉଛି କୁଟାସିଙ୍ଗା, ପଞ୍ଚାୟତ କୁଟାସିଙ୍ଗା, ବ୍ଲକ ଆଗଲପୁର, ପଞ୍ଚାୟତ ହଉଛି କୁଟାସିଙ୍ଗା, ଆଉ ଡିଷ୍ଟ୍ରିକ୍ଟ ବଲାଙ୍ଗୀର।
1: ବଲାଙ୍ଗୀରରୁ ଯଦି ଜଣେ ଆପଣଙ୍କର ଗାଁକୁ ଜିମି ବୋଲି ଚାହିଁବା, କେନ୍ତା କେନ୍ତା

0: ଏଇ ପାରବା କେନ୍ କେନ୍ ବାଟୁ ରାସ୍ତା ଅଛି?
1: ନାଙ୍ଗିନ ନ ସେଇଟା ଏଟା ତ ମେନ୍ ରାସ୍ତା ସାଲେଭଟା, ସାଲେଭଟା ନୁ ପୂର୍ବ କେନ୍ ଅଛି କୁଟାସିଆ ରାସ୍ତା ହିଁ ଅଛି ଏଟା।
0: ହଁ, କେଡ଼େ ଗାଁଟି ଆପଣଙ୍କର ଗାଁ?
1: ଆମର ଗାଁ କଣ୍ଟାପାଲିଆ ପାଲି ଛୋଟ ଗାଁ, ଆମର ରେଭିନ୍ୟୁ ବିଲେଜ ନେ ଅଛି କୁଟାସିଆରେ ଅଛନ୍ତି ଆଲି।
0: ବେଲେ ନହେଲେ ସେନୁ ଅଲଗା ହେଇକିରି ଗୋଟେ ବସ୍ତି ଅଛି ଆପଣଙ୍କର?
1: ହଁ ବସ୍ତି ଆମର ଗାଁ ପହିଲା ପଡ଼ବା, ତାପରେ କୁଟାସିଆ।
0: କେତେ ଯାଏ ଲୋକ ରହୁଥିବେ ଆପଣଙ୍କର ଗାଁ ଥି?
1: ଆମର ଗାଁରେ ଆରାରେ 400 ଖଣ୍ଡେ ଅଛନ୍, ଭୋଟର 250 ଅଛନ୍।
0: ଆପଣ ଚାଷବାସ କେନ୍ତା କେନ୍ତା କରୁଛନ୍, କାଣା କରୁଛନ୍?
1: ଚାଷବାସ ବୋଲେ ଆମେ ଧାନ ଚାଷ ବି କରୁଛୁ, 30 ଏକର ଖଣ୍ଡେ ଆମେ 5ଟା ଭାଇ ଖଣ୍ଡେ ରହୁଛୁ, ମିଳିମିଶି ଅଛୁ ତାଲି।
0: ହଁ
2: ବୋଲେ ଗୋଟେ ପରିବାର?
1: ହଁ ଆଜ୍ଞା।
2: ଏ ବାପରେ, ବହୁତ ବଢ଼ିଆ କଥା ଆଜ୍ଞା।
0: ଯେ ସବୁ ଭାଇ ମିଶିକିରି ଅଛନ୍?
1: ହଁ ସବୁ ଭାଇ ମାନେ ମିଶିକିରି ଅଛୁଁ,
0: ଗୁଟେ ରନ୍ଧା?
1: ହଁ ରନ୍ଧା ବି ଗୁଟେ।
0: ହଁ ବେଲେ କେବେନୁ ଚାଲିଛି ଏନ୍ତା?
1: ଏଟା ମୋର ବାପା ମା ଥିଲା ବେଲେ ମୋର ମାଟା ଖରାପ ହେଲି ନ, ବାପା ଅଛନ୍ ଖାଲି।
0: ଆପଣ କେତେ ନମ୍ବର ଭାଇ?
1: ମୁଇଁ 5 ନମ୍ବର ହେ।
0: ସାନ ଆପଣ?
1: ହଁ ସାନ ହେ।
0: ଆର୍ ବଡ଼ ଭାଇ ମାନେ ବି ସବୁ ଚାଷବାସ କରୁଛନ୍?
1: ସମସ୍ତେ ଚାଷବାସ ହେ,
0: ମିଳିମିଶିକିରି ଗୁଟେ ନ ଚାଷ ହଉଛି।
1: ହଁ
0: ଦେଖୁଛ ଦାଦା
2: କେତେ ବଢ଼ିଆ କଥା ଆଜ୍ଞା। ହଁ ଏବେ ଦେଖୁନ୍, ବିହା ବର୍ପନ୍ ହେଇଗଲାନି କେଁ, ଗୁଟେ ଘରଟା ଦୁଇଟା ଘର ଫାଟ ଫାଟ ହେଇଯାଉଛେ।
0: ହଁ ହଁ
2: ହଁ, ଇହାଦେ ଦେଖମା ବୋଲେ ଆପଣଙ୍କର ଯେନ୍ ହିସାବେ ମିଳିମିଶିକରି ଅଛନ୍,
1: ହଁ
2: ଏନ୍ତା କ୍ୱଚିତ ଦେଖବାର୍କେ ମିଳୁଛେ।
0: ନୂଆଖାଇ ବେଲେ ତ ଜମକାଇ ଦଉଥିବେ, ଚାଷବାସ ଜମିନ ବାଡ଼ି ତ ଏତ୍କି ଅଛେ ବୋଇଲେ ଆପଣ କାଁ କାଁ ଚାଷ କରୁ?
1: ପନିପରିବା ବୋଲେ ପାତଲଘଣ୍ଟା ଯାଉଆସୁଁ ଏନ୍ତା ଏକଡ଼େ ଯାକ, ମିର୍ଚା ଯାଉଆସୁଁ ବି ଏକଡ଼େ ବି, କୋବି ଏନ୍ତା ଅଧା ଏକଡ଼ ଖଣ୍ଡେ ଯାଉଆସୁଁ।
0: ଇହାଦିନ କାଣା ବାହାରୁଛେ?
1: ଇହାଦେ ପୁଟଲ ଆରୁ ବାଇଗନ୍ ବାହାରୁଛେ।
0: ହଁ
1: ଜଗିଥିଲୁ ଏନ୍ତା 30 ଡିସମିଲ ଖଣ୍ଡେ, ଆଉ ବାଇଗନ୍ ବାଇଗନ୍ ବି ଏନ୍ତା 25 ଡିସମିଲ ଖଣ୍ଡେ, 20-25 ଡିସମିଲ ହେବା।
0: ତାହେଲେ ସବୁ ପନିପରିବା ଟିକେ ଟିକେ କରୁଛ?
1: ପନିପରିବା ସବୁ ଚାଷ କରୁଛୁ ଆମେ ନିଜେ।
0: ପାଣି କାନି ସୁବିଧା କେନ୍ତା ଅଛି ଯେ?
1: ପାଣି ସୁବିଧା ଅଛି, ଏନ୍ତା କେନାଲ ପାଣି ଆମର ଇନ ଆଉଛି, ଅଙ୍ଗନ ସାଲେବଡ଼ା ସାଇଡ଼ରୁ ଇନ ଆଉଛି।
0: ହଁ
1: ସେ ପାଣି କେନାଲ ପାଣି ତ ନେଇ ଖାଏ, ବେଲେ ପମ୍ପ ବସେଇକି ସାହାଯ୍ୟରେ ବସେଇକରି ତାଙ୍କ ଚାଷ କରୁଛୁ।
0: ପାଣି କାଇଁର ଅସୁବିଧା ନାଇଁ ନ ବୋଲୁନ?
1: ନାଇଁ ନ, ଆର ବୋରିଂ ମାନେ କୁଡ଼ି ଦେଉ, ଲାଇନ ମାନେ ନାଇଁ ଦେବାର ତାଲି, ଆର 2 ବର୍ଷ ହେଲାନ କୁଡ଼ି ଦେଇଛନ୍, ଆଉ ସେ ଖୁଣ୍ଟା ଗାଡ଼ି ଦେଇଛନ୍, ଆଉ କିଛି ନାଇଁ କରବାର ଆଜ୍ଞା।
2: କୃଷି ଯନ୍ତ୍ରପାତି କାଣା କାଣା ରଖିଛନ୍ ଆଜ୍ଞା?
1: ମେସିନ ବେଲେ ଟ୍ରାକ୍ଟର ଅଛି 2ଟା ଅଛି, ଧାନ କଟା ମେସିନ ଅଛି।
2: ବୋଲେ ବନେ ହିସାବେ ଆପଣଙ୍କର ଚାଷ କାମ ଚାଲିଛି ତାହେଲେ ଜଣା ପଡ଼ୁଛି ନା କେ?
1: ଯୁଡି ଅଛି।
0: ଆପଣଙ୍କୁ କେତେ ବରଷ ହଉଥିବା ଯେ?
1: ମତେ 50 ବର୍ଷ ପାଖାପାଖି ହେଲାନ।
0: ହଁ କଥା ଶୁଣିଲେ ଆପଣଙ୍କର ମାନେ କିଏ କହିନି ପାରନ୍ ଯେ 50 ବୋଲିଆ ଲାଗୁଛି।
1: 50 ବର୍ଷ ଦେଲା ନା ପଚା ଆଜ୍ଞା, ମୋର କେତେ ବାସ୍ତର କେତେ ଜନ୍ମ ଗୁଟେ ତାମାନେ।
0: ସକାଳୁ କ୍ଷେତ୍କେ ପଳେଇ ଆସନ୍?
1: ହଁ ଚାଷବାସ ସବୁ କରୁଛୁ, କ୍ଷେତ୍କେ ସକାଲ ପାଇଲେ ପଳଉଛୁ।
0: ଘରୁ କ୍ଷେତ୍ କେତେ ଦୂର ପଡ଼ସି?
1: ଘରୁ ଦେହ ନାଇଁ ଏନ୍ତା 1.5-2 କିଲୋମିଟର ଭିତରେ ସବୁ ଜମିନ ରହୁଛି।
0: ହଁ ବେଲେ ଗୁଟେ ବଡ଼ ସୁବିଧାଟେ ଏଇଟା।
1: ହଁ
0: ଆରୁ ଇହାଚିନ୍ ପୁଟଲର ଅବସ୍ଥା କେନ୍ତା କେନ୍ତା?
1: ପୁଟଲ ଇହାଦେ ଠିକ୍ ଅଛେ, ଠିକ୍ ବାହାରୁଛେ ଇହାଦେ।
0: କେତେ ବାହାରୁଛେ ସପ୍ତାହ?
1: ସପ୍ତାହ ବାହାରୁଛି ଏନ୍ତା 30 ଡିସମିଲ କେ, କେତେ 2-2.5 କୁଇଣ୍ଟାଲ ଖଣି ବାହାରୁଛି।
0: ହଁ
2: ଇହାଦେ ରେଟ୍ ବି ତ ବଢ଼ିଆ ପାଉଥିବେ ଆଜ୍ଞା।
1: ହଁ ବାଇଗନ୍ ବି ଘରୁ ଓଜନ ହିସାବରେ ନେଉଛନ୍, ଘରୁ ନେଇଯାଉଛନ୍।
2: ଇଚ୍ଛା କେନ୍ ଭେରାଇଟିର କରିଛନ୍?
1: ଇଟା ବ୍ଲୁ ମେଜିକ୍ ଏ।
2: ତ ଏଇଟା ଥରେ ଜଗାବେ ବୋଲେ କେତେ ଦିନ ତକ ଚାଲିଛି?
1: ଆରାରେ 4-5 ମାସ ତ ହେଉଛି, ଆଦେ ଜଗିଛୁ ଆମେ ଏଇଟା, ବେଲେ ଏଇଟା ଅକ୍ଟୋବର-ନଭେମ୍ବର ତ ବାହାରିବା।
2: ଆଜ୍ଞା ବିଶେଷ କରି କାଣା ସବୁ ରୋଗ ପୋକ ଲାଗ୍ସନ୍ ଆଜ୍ଞା ଆମର ଇ ଯେନ୍ ବାଇଗନ୍ ଚାଷ୍ଟି?
1: ବାଇଗନ୍ ତ ବେଲେ କାଣ୍ଡ ବିନ୍ଧା ଟିକେ ବେଶୀ ଲାଗ୍ସନ୍।
2: କେନ୍ତା କରସନ୍?
1: ଦଉଛନ୍ ମେଡିସିନ ମାନେ ଯେନ୍ ଆଉଛେ ଦୁକାନ ମାନୁ ଆଣିକରି, କାଲଡ୍ରନ୍ ସେ ସୁମିପ୍ରୀତି ନା ମିଶିକି ଦେସୁଁ।
2: ଆଉ ଫଲମୂଲ ଗଛ କାଣା କାଣା ରଖିଛନ୍?
1: ଫଲମୂଲ ବେଲେ ନଡ଼ିଆ ଗଛ ଯେନ୍ତା ଅଛେ ଯୁଡ଼ିରେ ଅଛେ, ଆଉ ହେନ୍ତା ଫଲମୂଲ ନେ ନା ଯୋଗେଇଛୁ, ସେଓ ଗଛ ମାନେ ତା ମାନେ ଛୋଟ ଛୋଟ ହେଇ ତାଲି, ଗଛ ଗ୍ରୋଥ ହେଇ ରହୁଛେ ତ, କିଛି କେନ୍ତା ହେବା ପରିସ୍ଥିତି ହେନ୍ତା ମୁଡ଼େ ଲେଖାନ ହେଲାନ।
2: ଆଉ ଗାଏ ଦାମୁର ଛେଲ ମେଢ଼ି କାଣା କାଣା ରଖିଛନ୍?
1: ଗାଏ ଦାମୁର ଅଛନ୍, ଗାଏ ପଟ 5,000 ରହୁଛନ୍ ମାଇଟା, ଧୁଆ 2 ପଟ ଲାଗିଛନ୍।
2: କେନ୍ ଭେରାଇଟିର ଆଜ୍ଞା?
1: ଏ ଜର୍ସି ଗାଏ ପଟେ ଅଛେ ନା ପଟେ ଅଷ୍ଟ୍ରେଲିଆନ ପଟେ ଅଛି, ସେ ଲାଣି ମୁଡ଼ିଟା ଯେନ୍ ବୋଲସନ୍।
2: ହେ ତ ବଢ଼ିଆ ଦଉଥିବା ଗୁରସ ଆଜ୍ଞା।
1: ହଁ ଦଉଛନ୍।
0: ଗାଏ ଦାମୁର ସେବା କିଏ କରସନ୍?
1: ମୁଇଁ କରସି ସବୁ।
0: ହଁ
1: ଟ୍ରାକ୍ଟର ଚଲାଚୁଲି ବି ମୁଇଁ କରସି, ଚାଷ ଟାଇମ୍ କେ ଆଉ ଗାଏ ଦାମୁର ବି ସବୁ ଦେଖରେ ମୁଇଁ କରସି।
2: ବୋଲେ ଗୋଟେ ଖୁସି ବାସିରେ ଚାଲିଛେ ବୋଲୁନ୍ ସଂସାରଟା?
1: ହଁ ବଡ଼ ଭାଇ ତ 4ଟା ଝିଅ ବଟାଲୁ ନା, ତାର 6ଟା ଝିଅ ଯେ, 4ଟା ଠାନେ ଖାଇ କରି ମଝିଆ ଭାଇ ଗୋଟେ ବଟେଇଛୁ, ଆର 3 ନମ୍ବର ଭାଇ ବି ଗୋଟେ ବଟେଇଛୁ।
0: ଇ ଗୁରସ ଦେବାର ସୁବିଧା କେନ୍ତା କରସନ୍?
1: ଗୁରସଟା କୁଟାସିଙ୍ଗା ନେଇ ଦେସୁଁ,
0: ହେନ ସୋସାଇଟି ଅଛି।
1: ହଁ ସୋସାଇଟି ଅଛି, ଓମଫେଡ୍ ବୋଲି ନା ପୁଜନ୍।
0: ଆରୁ ଇ ଯେନ୍ ଆପଣଙ୍କର ପନିପରିବା ଘରୁ ଆସିକରି ସବୁ ନେଇ ଯାଉଛନ୍?
1: ହଁ ଘରୁ ବେପାରୀ ମାନେ ନେଇ ଯାସନ୍।
0: ଆପଣଙ୍କର ଅଞ୍ଚଳରେ ବଡ଼ ବଜାର କେନ୍ଟା?
1: ବଡ଼ ବଜାର ବୋଲେ ଇହାଦେ କୁଟାସିଆ ସାଲେ ସାଲେ ଗୋଟା ଥିଲା ଆଗରୁ, ଇହାଦେ କୁଟାସିଆରେ ଆମର ଭଲ ବଜାର।

0: ପାଖେ ବଡ଼ ଗୋରୁ ବଜାର କେନ ଅଛି?
1: ଗୋରୁ ବଜାର ବେଲେ ଭେଲା ମୁଣ୍ଡା ଥିଲା, ତ ବନ୍ଦ ହେଲାନ ଆଜ୍ଞା। ଆର ହେତେ ଗୋରୁ ତ ନାଇଁ ବସବାର ନ।
0: ହେଲେ ଟିକେ ଗୋରୁ ମାନଙ୍କର ଯେହେତୁ ଚାହିଦା କମିଗଲାନ ବଲଦ ହଲର ନି କେ?
1: ହଁ ହଁ, ବଲଦ ମାନଙ୍କର ଟିକେ କମିଗଲାନ, ଇହାଦେ ଗାଈ ଉପରେ ଧ୍ୟାନ ଦଉଛନ୍ ଲୋକେ, ଗାଈ ମାନେ ବେଶୀ ଘିନି ବସିଲେନ
0: ଗ୍ରୋସର ଲାଗି।
2: ଆଗରୁ ଗୋରୁ ବଜାର ଯାଉଛୁ ବୋଲେ ଆଜ୍ଞା ବୁଝା ଯାଏ ଯେ ଆମର ବଲଦ ହଲ ଘିନି ଯାଉଛନ ବୋଲିକରି।
1: ହଁ ହଁ, ଆଗରୁ ହେନ୍ତା ଭାବୁଥିଲେ,
2: କିନ୍ତୁ ଇହାଦେ ତାର ଉଲ୍ଟିଆ ହେଇଗଲା ନାଇଁ କେଁ?
1: ଉଲ୍ଟିଆ ହେଲାନ
2: ଆଜ୍ଞା। ଦିନୁ ଦିନକେ ସବୁ ଜିନିଷ ମାନେ ପରିବର୍ତ୍ତନ ହେଇତେଲ ଯାଉଛେ।
1: ହଁ, ଏହା ସବୁ ମେସିନ କାମ ମାନେ ହେଉଛେ, ଯେନ୍ ଆମେ ପନିପରିବା ଇନ୍ କରୁଛୁ, ଲୋକ ବି ନେଇ ଲଗାବାର, ତାମାନେ ଜଣେ ଲୋକ ଏକଲା ଗଲେ ବି ସେ ୱିଡର ମାନଙ୍କୁ ସବୁ ଏକଡ଼ ଏକଡ଼ କରିଦେବ ଦିନେ କୁଡ଼ା କୁଡ଼ି ସବୁ।
2: ହଁ ହଁ, ଆପଣଙ୍କର ଇ ଯେନ୍ ପାଣି ସିଞ୍ଚନଟା କେନ୍ତା କାଣା କରସନ୍?
1: ପାଣି ସିଞ୍ଚନଟା ଆମେ ବୋଲଉଛୁ, ହେନ୍ତା ତାମାନେ ଏଇ ସୁବିଧା ନେଇ ନହେ, ତାମାନେ ଯେନ୍ ବୁନ୍ଦା ଜଳସେଚନ ନେଇ କରୁଛନ୍, ଆମର ହେନିକି ଏତେ ଏଇଟା ନେଇ ଆସବାର ଆଜ୍ଞା। ସବୁ ୱେବସାଇଟ ଦେଇ ଦଉଛନ୍, ବ୍ଲଗର ଯେନ୍ ମାନେ ଯୋଗାଯୋଗ କରୁଛନ୍ ସେଟାକୁ ଦେଇ ଦଉଛନ୍।
2: ଟିକେ ଯୋଗାଯୋଗ କରିବେ ବୋଲେ ସିନେ ଆମର ଯେନ୍ କୃଷି ଅଧିକାରୀ ଆଜ୍ଞା ମାନଙ୍କର ସାଙ୍ଗେ।
0: ଯେ ସାହୁ ଆଜ୍ଞା, ଆପଣଙ୍କର ଯେନ୍ ମେସିନ୍ ପାତି ଭଡ଼ା ବି ଦେସନ୍?
1: ନା, ଭଡ଼ା ଧାନ କଟା ମେସିନ୍ ଟା ଯାଉଛେ, ଟ୍ରାକ୍ଟର ମାନେ ଆମର ଗାଁ ଗହଳିରେ ବେଶୀ ହେଲାନ, ଇହାଦେ ନେଇ ନେବାର ଟିକେ ଟ୍ରାକ୍ଟର ମାନେ। ଆଉ
0: ଧାନ କଟା ମେସିନ୍ ଭଲ ଚାଲିଛେ?
1: ହଁ, ଚାଲିଛେ,
0: ସବୁଆଡ଼େ କିନ୍ଦରୁଛେ।
1: ହଁ,
0: ତାର ଦେଖା ଶୁଣା ଆପଣ କରୁଛନ୍?
1: ହଁ, ନାଇଁ ସେଟା ମୋର ପୁତ୍ରା ଗୋଟେ କରସି।
0: ହଁ ହଁ ହଁ, ବେଲେ ଘରେ ଘରେ ସମସ୍ତେ ଏକୁଆରେକ ଅଛନ୍ ବୋଲୁନ୍?
1: ହଁ, ଘରେ ସବୁ ଅଛନ୍,
0: ମିଳିମିଶି କରି ଚାଷବାସ କେ ଆରାମରେ ବଢ଼ିଛନ୍, ଛୁଆ ପିଲାକେ ଆରାମସେ ପଢ଼ଉଛନ୍ ବି।
1: ହଁ, ସବ ପଢ଼ୁଛନ୍, ଆମର ପିଲା ଗୋଟେ ଆର୍ମିରେ କ୍ଲାର ଅଛେ ଗୋଟେ।
0: ହଁ
1: ହଁ,
0: ଆଉ ଆପଣ କାଣା ଲକ୍ଷ୍ୟ ରଖିଛନ୍ ଆପଣଙ୍କର ଛୁଆ ପିଲାମାନଙ୍କର କଥା?
1: ପାଠ ତ ପଢ଼ୁଛନ୍ ଆଜ୍ଞା, ଯଦି ଦେଖମା ଚାଷ ଯଦି ଚାକିରିଆ ତ ହେନ୍ତି ତ ନାଇଁ ମିଲବାର ଆଜ୍ଞା, ଚାଷ କରିବେ ଆଉ।
0: ହଁ ଶୁଣନ୍ତୁ, ଆପଣ ତ ଚାଷ କରି କରି ଏତେ ଉନ୍ନତି କରିଛନ୍, ଆରୁ ଆପଣ ବି ଅନ୍ୟ ଲୋକମାନଙ୍କର ଲାଗି ଉଦାହରଣ ହେ ସବୁବେଳେ ଲକ୍ଷ୍ମୀ ଆଉଛନ୍।
1: ହଁ ହଁ, ଆମର ଏନ୍ତା ଠିକ ଚାଲିଛେ, ସମସ୍ତେ କହେସନ୍ ବି କେନ୍ତା ବଡ଼ ଫ୍ୟାମିଲି ହିସାବରେ ତମେ କେନ୍ତା ରହିଯାଅ ଆମର ପାଖେ ଆର୍ କେହି ନା ବୋଲସନ୍।
2: ନା, ଏଇଟା ଗୋଟେ ବଢ଼ିଆ ଜିନିଷଟେ ଆଜ୍ଞା, ଜାଣିକରି ବହୁତ ଖୁସ୍ ଲାଗ୍ଲା,
0: ବହୁତ ଉସତ୍ ଲାଗ୍ଲା। ଆଜି ଯେନ୍ ମାନେ ବି କାର୍ଯ୍ୟକ୍ରମ ଆମର ଶୁଣୁଥିବେ ଶ୍ରୋତା ଭାଇ ବହେନ ମାନେ, ଆପଣଙ୍କର ସେ ଚାଷବାସର କଥା ତ ଠିକ୍ ଅଛେ, କିନ୍ତୁ ଆପଣଙ୍କର ଯେନ୍ ଏକତା ଭାବକେ ଗ୍ରହଣ କରିପାରିବେ ବୋଲି ବି ଆମେ ଆଶା କର୍ମା। ଆର୍ ଆପଣଙ୍କୁ ଆମର କାର୍ଯ୍ୟକ୍ରମ ତରଫରୁ ବହୁତ ବହୁତ ଧନ୍ୟବାଦ, ଆଗ କେନ୍ତା ଯୋଡ଼ି ହେମା। ଜୁହାର
2: ଆଜ୍ଞା।
1: ଜୁହାର ଜୁହାର ଆଜ୍ଞା, ଜୁହାର।
2: ମନ
0: ସୁଖ କରିବା,
2: ଯଦି ଚାଷ କଲା ବୋଲେ ନାଇଁ କେ ମନଟା ବି ଖୁସ ରହିବା। ଆମର ଯେନ୍ ଚଷା ଲକ୍ଷ ପୋଷାନି ବସନ୍ତି, ଚାଷ କର୍ମା ଆମେ ଖାମା, ଆର୍ ଭିନେ ଭିନେ ଜୀବଜନ୍ତୁ ବି ଖାଇକରି ଉପକୃତ ହେବେ।
0: ଦାଦା, ଆଜି ତ ମନ ପୁରା ଖୁସି ଅଛେ।
2: ଜେ ଶୁଣତ,
0: ହଁ ଇତାର ବତରେ ଗୀତ ପଦେବ?
2: ହଁ, ହେଟା ହେଟା କହିମି ବୋଲୁଥିନି, ଆରେ ତୁମର ମନ କେ ନେଇକରି ଗାନାଟେ ଆନିଛେ ଶୁଣ।
0: ହଁ ଲଗ।

0: ଦଦା ଆଜି ଖାଲି ନାଚବାର ବାକି ଥିଲା ଆମର
1: ଶୁନ ତ ଆମେ ଟିକେ ଯାହା ହେଲେ ବି ଭାବର ମନୁଷ୍ୟ ବୋଲସନ୍ ଭାବରେ ଜିଁବାର ନିହାତି ଜରୁରୀ ଆଏ ଶୁନ ତ ଆଜିର ଜୀବନ କାଲିକେ ନେଇ ପୋଟ ପୋଟ ରୋଟ ରୋଟ ଲୋକ ମରି ଯାଉଛେ
0: ଦଦା
1: ତ କାଁ ହେଲା ଯେ ମନକେ ଦୁଃଖ କରି କରି ଜିମା
0: ଠିକ କହୁଛ ଦଦା
1: ମଙ୍ଗଲ ଚଲି ବସଲା ନହ
0: ଦଦା ଜୁହାର ଦଦା
1: ଜୁହାର ଭାଇ ଜୁହାର।

0: ये विविध भारती है। थोड़ी ही देर में आप सुनेंगे समाचार।
1: आकाशवाणी ବଲାଙ୍ଗୀର ପରବର୍ତ୍ତୀ କାର୍ଯ୍ୟକ୍ରମ ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କରୁଛୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ।

ଓଭାଲ ଲଣ୍ଡନଠାରେ ଚାଲିଥିବା ଅଷ୍ଟ୍ରେଲିଆ ଏବଂ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଟି ଟ୍ୱେଣ୍ଟି ଓମେନ୍ସ ୱାର୍ଲ୍ଡ କପ୍ 2026ର ପ୍ରଥମ ସେମିଫାଇନାଲ୍ ମ୍ୟାଚ୍ର ଧାରା ବିବରଣୀ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ପ୍ରଚାର କରୁଛୁ ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମ। ସରୋଦ ବାଦନ ପରିବେଷଣ କରିଛନ୍ତି। ଶାସ୍ତ୍ରୀୟ ସଙ୍ଗୀତ କାର୍ଯ୍ୟକ୍ରମରେ ଶାସ୍ତ୍ରୀୟ ଗାୟନ ପରିବେଷଣ କରିଛନ୍ତି ଡଗର ବ୍ରଦର୍ସ। ଏଥିରେ ଶୁଣନ୍ତୁ ରାଗ ମିଆଁ କି ମହ୍ଲାର।

0: United States is automatically granted U.S. citizenship. In the FIFA World Cup 2026, the match began Ivory Coast and Norway in underway in Texas, United States. And that's the end of the news bulletin.
1: ହିନ୍ଦୀ ଓ ଇଂରାଜୀରେ ସମ୍ବାଦ ରିଲେ କରି ପ୍ରଚାର କଲୁ ଆକାଶବାଣୀ ଦିଲ୍ଲୀ କେନ୍ଦ୍ରରୁ। ଆକାଶବାଣୀ ବଲାଙ୍ଗୀର ଆଜିର ଅଧିବେଶନକୁ ଶେଷ କରିବା ପୂର୍ବରୁ କହି ରଖୁଛୁ ଆଗାମୀକାଲିର ମୁଖ୍ୟ କାର୍ଯ୍ୟକ୍ରମ ସମ୍ପର୍କରେ। ସକାଳ 6:05ରେ ଭକ୍ତି ସଙ୍ଗୀତର କାର୍ଯ୍ୟକ୍ରମ ଆରାଧନା, 6:30ରେ ଆମ ପରିବେଶ, ଏଥିରୁ ଶୁଣିବେ ସଂକ୍ଷିପ୍ତ ଆଲୋଚନା, ପରିବେଶ ବଞ୍ଚିଲେ ଆମେ ବଞ୍ଚିବା। ଆଲୋଚନା କରିବେ ନରେନ୍ଦ୍ର କୁମାର ମିଶ୍ର। ଶ୍ରୀମଦ୍ ଭାଗବତ ସକାଳ 6:35ରେ, 7:40ରେ ଭକ୍ତିରସାତ୍ମକ ସଙ୍ଗୀତ ଧାରାବାହିକ ଶ୍ରୀ ରାମଚରିତ ମାନସ, 7:50ରେ ପାରମ୍ପରିକ ଗୀତ ଚମ୍ପୁ। ସକାଳ 8:30ରେ ଶ୍ରୀକ୍ଷେତ୍ର ମାଧୁରୀ, 8:45ରେ ଓଡ଼ିଆ କଥାଚିତ୍ର ଗୀତ, 9:00ରେ ଶୁଣିବେ ବିବିଧ ଭାରତୀ କାର୍ଯ୍ୟକ୍ରମ। ଆକାଶବାଣୀ ବଲାଙ୍ଗୀର ସମୟ ରାତି 11:11। ଏଇଠି ଶେଷ କରୁଛୁ ଆଜିର ଅଧିବେଶନ। ଆଗାମୀକାଲି ଅଧିବେଶନ ଆରମ୍ଭ କରିବୁ 5:53ରେ। ଆଜି ପାଇଁ ବିଦାୟ ଦିଅନ୍ତୁ। ଜୟ ହିନ୍ଦ।